ଚାଣକ୍ୟ କହିଛନ୍ତି, ଅନ୍ୟମାନଙ୍କର କ୍ଷତି କରି ଦୀର୍ଘାୟୁ ହେବା ଅପେକ୍ଷା ସମାଜର ହିତ ସାଧନ କରି ଅଳ୍ପ ବର୍ଷ ବଞ୍ଚିବା ଅଧିକ ଶ୍ରେୟସର। ଆକର୍ଷଣୀ ବ୍ରହ୍ମକୁ ସମୟ ବର୍ତ୍ତମାନ ସକାଳ 6 ବଜେକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ। ରିଲେ କରି ଶୁଣାଉଛୁ ଆକର୍ଷଣୀ ଦିଲ୍ଲୀ କେନ୍ଦ୍ରରୁ।

0: ବକ୍ତିତା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ସନ୍ଥ କବି ଭୀମ ଭୋଇଙ୍କ ରଚନାରୁ, ଶିଳ୍ପୀ ହେଲେ ଗୀତା
1: With Kylian Mbappe scoring this in the 60th minute and Ousmane Dembele doubling the lead in the

ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିକା ଶିଳ୍ପୀମାନେ ଥିଲେ ଭିକାରୀ ବଳ, ଗୀତା ପଟ୍ଟନାୟକ, ରବୀନ୍ଦ୍ର ମହାପାତ୍ର, ଶ୍ୟାମାମଣି ଦେବୀ, ପ୍ରଫୁଲ୍ଲ କର, ଅଲେଖ ଚନ୍ଦ୍ର ସାମଲ ଏବଂ ନିମାଞ୍ଚରଣ ଚନ୍ଦନ। ଗୀତଗୁଡ଼ିକ ରଚନା କରିଥିଲେ ରାଧାନାଥ ଦାସ, ସନ୍ତରବି ଭୀମଭୋଇ, ଡକ୍ଟର ତିରୁପତି ସାହୁ, ଭକ୍ତକବି ଦୀନକୃଷ୍ଣ ଦାସ, ଅତିବଡ଼ି ଜଗନ୍ନାଥ ଦାସ ଏବଂ ଠାକୁର ଅଭିରାମ ପରବଂଶ। ଆକାଶବାଣୀ ବ୍ରହ୍ମରୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଲେଖରେ ଶୁଣାଉଛୁ, କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

ନୀଳାଚଳ ନାମରେ ପ୍ରସିଦ୍ଧ ଶ୍ରୀମନ୍ଦିରର ଦୁଇ ସ୍ତମ୍ଭ ସମସ୍ତ ଭକ୍ତିପ୍ରାଣ ନରନାରୀଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଗରୁଡ଼ ସ୍ତମ୍ଭ ଥାଏ ମନ୍ଦିରର ନାଟ ମନ୍ଦିର ଭିତରେ ଓ ଅରୁଣସ୍ତମ୍ଭ ସିଂହଦ୍ୱାର ସାମ୍ନାରେ ରହି ଭକ୍ତଜନଙ୍କ ଦିଗବାରଣ ସ୍ତମ୍ଭ ଭାବେ କାର୍ଯ୍ୟ କରୁଛନ୍ତି। ଏ ଦୁଇଟି ମଧ୍ୟରୁ ଗରୁଡ଼ ସ୍ତମ୍ଭ ବହୁକାଳରୁ ପ୍ରତିଷ୍ଠିତ ହୋଇଥିଲେ ଅରୁଣସ୍ତମ୍ଭ ସ୍ଥାପିତ ହୋଇଛି ମରହଟ୍ଟାମାଙ୍କ ସମୟରେ। କୋଣାର୍କ ମନ୍ଦିର ଭାଙ୍ଗିଯିବା ପରେ ସେଠାରେ ଥିବା ବହୁ ମୂର୍ତ୍ତି ଭାଙ୍ଗି ଚୁରମାର ହୋଇଗଲା। ପୂଜିତ ସୂର୍ଯ୍ୟମୂର୍ତ୍ତିଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ବେଢ଼ାର ଇନ୍ଦ୍ରଙ୍କ ଦେଉଳରେ ରଖାଗଲା। ଏହା ଇନ୍ଦ୍ରଙ୍କ ଦେଉଳ ବା ଏକ ବୌଦ୍ଧ ସ୍ତୂପର ବିରାଟକାୟ ବୁଦ୍ଧଙ୍କ ଧ୍ୟାନାସନ ମୂର୍ତ୍ତି, ତାହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ସେହି ଧ୍ୟାନୀ ବୁଦ୍ଧ ମୂର୍ତ୍ତିଙ୍କ ଉପରେ କୋଣାର୍କର

ହାତ ଯୋଡ଼ି ରହିଥିବା ସ୍ତମ୍ଭ ପ୍ରତିଷ୍ଠା କରାଗଲା। ମରହଟ୍ଟାମାନେ ପରିତ୍ୟକ୍ତ କ୍ଷେତ୍ରରୁ ପ୍ରସିଦ୍ଧ କ୍ଷେତ୍ରକୁ ଅଣାଇଲେ ଏହି ଅରୁଣ ସ୍ତମ୍ଭ। ଗୋଟିଏ ଯୁକ୍ତିରେ ଜଗନ୍ନାଥ ସୂର୍ଯ୍ୟ ସ୍ୱରୂପ ଓ ତାଙ୍କ ସାମ୍ନାରେ ଅରୁଣ ସ୍ତମ୍ଭ ରହିପାରିବ। ଅପୂର୍ବ କାରୁକାର୍ଯ୍ୟ ମଣ୍ଡିତ ଅରୁଣ ସ୍ତମ୍ଭ ଏବେ ଶ୍ରୀମନ୍ଦିର ପରିବେଷ୍ଟନୀର ଅଂଶବିଶେଷ ହୋଇଯାଇଛନ୍ତି। ଏବେ ଜଗନ୍ନାଥ ମନ୍ଦିର ନିର୍ମାଣ ବେଳେ ମନ୍ଦିର ଆଗରେ ଏହି ଅରୁଣ ସ୍ତମ୍ଭ ପ୍ରତିଷ୍ଠା ଅପରିହାର୍ଯ୍ୟ ବୋଲି ଭାବନା ଆସିଯାଉଛି। ଗରୁଣ ସ୍ତମ୍ଭ ବିଷ୍ଣୁ ମନ୍ଦିରର ଅପରିହାର୍ଯ୍ୟ ଅଙ୍ଗ। କେତେକ ମନ୍ଦିରରେ ଏହା ଭିତରେ ଥାଏ ଓ ଅନ୍ୟ କେତେକ ସ୍ଥାନରେ ବାହାରେ ମଧ୍ୟ ରହିଥାଏ। ଶ୍ରୀ ଜଗନ୍ନାଥ ବିଷ୍ଣୁ ମନ୍ଦିର ଭାବରେ ପ୍ରତିଷ୍ଠା ହେବା ପରେ ମୁଖଶାଳା ସାମ୍ନାରେ ଗରୁଡ଼ ସ୍ତମ୍ଭର ସ୍ଥାପନା କରାଯାଇଛି। ପରବର୍ତ୍ତୀ କାଳରେ ଭୋଗମଣ୍ଡପ ନିର୍ମାଣ କରାଗଲା ଓ ମୁଖଶାଳା ସହିତ ଏହାକୁ ଯୋଡ଼ି ଦିଆଗଲା। ଏହି ସ୍ଥାନକୁ ନାଟମନ୍ଦିର କୁହାଗଲା ଓ ଏଥିରେ ଚୂନରେ ତିଆରି ମୂର୍ତ୍ତିମାନ ଖଞ୍ଜାଗଲା। ଏହାଫଳରେ ଭୋଗମଣ୍ଡପର ରମଣୀୟ କାରୁକାର୍ଯ୍ୟ ଲୁଚିଗଲା। ଏହି ନାଟମନ୍ଦିରକୁ ଉଚ୍ଚା କରାଯିବାରୁ ଗରୁଡ଼ ସ୍ତମ୍ଭର ଉଚ୍ଚତା କମିଗଲା ଓ ତାହାକୁ ନାଟମନ୍ଦିରର ଉଚ୍ଚତା ଅନୁଯାୟୀ ନୂତନ ରୂପ ଦିଆଗଲା। ଏବେ ଗରୁଡ଼ ସ୍ତମ୍ଭର ମରାମତି ପାଇଁ ଖୋଳା ହେବା ପରେ ପ୍ରତ୍ନତତ୍ତ୍ୱବିତ୍ମାନେ ତାହାର ମୂଳରେ ବୌଦ୍ଧ ସ୍ତୂପର ଅଂଶବିଶେଷ ଦେଖିଥିବା ସମ୍ବାଦ ମିଳିଛି। ପ୍ରଥମେ ଶଙ୍କରାଚାର୍ଯ୍ୟ ଆସି ଏଇଠାରେ ଡେରା ପକାଇ ରହିଥିଲେ। ଗରୁଡ଼ ସ୍ତମ୍ଭର ପଥର କୌଣସି ପୁରାତନ ପ୍ରସ୍ତର ଯୁଗ ଏକ ବୃକ୍ଷର ପ୍ରସ୍ତର ଭାବେ ରୂପାନ୍ତରିତ ରୂପ ବୋଲି ମନେ ହୁଏ। ଏଭଳି ପ୍ରସ୍ତର ପାଟଣା ମ୍ୟୁଜିୟମରେ ଅଛି, ଯାହାକୁ ଫସିଲ କୁହାଯାଏ। ଶ୍ରୀ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଗରୁଡ଼ ମହାରାଜ ଗରୁଡ଼ ସ୍ତମ୍ଭ ଉପରେ ରହି ପ୍ରଭୁଙ୍କୁ ନିବେଦନ କରନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଭାବ ଫୁଟାଇ କହିଲେ, ଆରେ କର ଯୋଡ଼ି ଜଣା ଉଠି ପକ୍ଷୀ ଧବ ଆର୍ତି ଜନ ଗୁହାରୀକୁ ଅବଧାନ ହେବ। ମଣିମା ଆର୍ତି ଜନ ଦୁଃଖୀ ଜନ ଆଶ୍ରା କରି ଧାଇଁଛନ୍ତି, ତାଙ୍କୁ ଟିକେ ଅବଧାନ ହୁଅନ୍ତୁ, ଧ୍ୟାନ ଦିଅନ୍ତୁ।

ସାହାଲା ଅନୁଚିନ୍ତା ଉପସ୍ଥାପନ କରିଥିଲେ ରଜତକର ଆକାଶବାଣୀ କଟକ ପ୍ରସାର କରୁ ଚତୁପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ।

ଭଗବାନ କପିଳ ପୁଣି ଜନନୀଙ୍କୁ କହୁଛନ୍ତି, ଆମସ ଗୁଣରୁ ପଞ୍ଚତନ୍ମାତ୍ରର ସୃଷ୍ଟି, ଆକାଶରୁ ଶବ୍ଦଜାତ ହେଇ ଆତ୍ମାଲିଙ୍ଗକୁ ପ୍ରକାଶ କରେ, ସ୍ପର୍ଶରୁ ବାୟୁ ହୁଏ, ଜଳ ପବନ ତେଜ ଆଦିର ସ୍ୱରୂପକୁ ସୁନ୍ଦର ଭାବରେ ସେ ବୁଝେଇ ଦେଇଛନ୍ତି। ଯିଏ ଦେହ ଧର୍ମରେ ବଦ୍ଧ ହେଇ ଅହଙ୍କାର ପ୍ରକାଶ କରେ, ସେ ନିତ୍ୟ ଦୁଃଖ ସୁଖ ଦେଇ ଭ୍ରମଣ କରେ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ରଚିତ ଶ୍ରୀମଦ୍ ଭାଗବତର 91ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମୁଫଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆକସ୍ମିକ ଅଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରିଫ ମକା ଡାଲି ଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ପୃଷ୍ଟିପୁଷ୍ଟ ଉଚ୍ଚ ଜମିରେ ବିଭିନ୍ନ ଅଣଧାନ ଫସଲ ଯଥା ଚିନାବାଦାମ, ହରଡ଼, ରାଶି ଇତ୍ୟାଦି ଫସଲ ଲଗାନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15x15 cm କିମ୍ବା 20x20 cm ବ୍ୟବଧାନରେ 4-6 cm ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରି ବିହନ ବ୍ୟବହାର କରନ୍ତୁ। ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ଗୋବର ଖତ ପ୍ରୟୋଗ କରନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବର୍ଗମିଟର ପ୍ରତି 10 ଗ୍ରାମ DAP ଓ 10 ଗ୍ରାମ ପଟାସ ସାର ପ୍ରୟୋଗ କରି 50-60 ଗ୍ରାମ ବିଶୋଧିତ ବିହନକୁ ତଳି ପଟାଳିରେ 5 cm ବ୍ୟବଧାନରେ 3 cm ଗଭୀରରେ ବୁଣି ମାଟି ଘୋଡ଼ାଇ ଦିଅନ୍ତୁ। ପନିପରିବା ତଳିଘେରାକୁ ନଡ଼ା ଦ୍ୱାରା ଘୋଡ଼ାଇ ରଖିଲେ ମଞ୍ଜିରୁ ଶୀଘ୍ର ଗଜା ହୋଇଥାଏ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହର ସମ ବ୍ୟବଧାନରେ ଅନ୍ତ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଆଖୁ ଫସଲରେ 4-5 ଗଛ ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ସରଳ କିମ୍ବା ମଧ୍ୟମ ଋତୁରେ ଦେଖାଯାଉଥିବା ମରୁଡ଼ିକୁ ଏଡ଼ାଇବା ପାଇଁ ବର୍ଷା

0: ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ ଏକ କିଲୋଗ୍ରାମ ବିହନରେ ଦୁଇ ଗ୍ରାମ କାର୍ବେଡନାଜିମ୍ କିମ୍ବା ତିନି ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲ୍ଚର 20 ଗ୍ରାମ ପ୍ରତି ଏକ କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲ୍ଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ବୈଜ୍ଞାନିକ ଦକ୍ଷତା କୌଣସି ବିକଳ୍ପ ନୁହେଁ, ଏହା ପ୍ରଗତିର ମୂଳଦୁଆ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ଜଟଣୀସ୍ଥିତ ନାଇଡରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଛି। ବିଜ୍ଞାନ ସାମର୍ଥ୍ୟ ଦ୍ୱାରା ହିଁ ଏହାର ସମାଧାନ ହୋଇପାରିବ। ଏହି ଅବସରରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରିବେଶ ଅନୁକୂଳ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହ ନିଜ ଜ୍ଞାନକୁ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ପ୍ରୟାସର ଦ୍ୱିତୀୟ ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟି ସାଧନ ଓ ଯକ୍ଷ୍ମାମୁକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ରାଜ୍ୟରେ ପ୍ରତିକାରାତ୍ମକ ପଦକ୍ଷେପ ଯୋଗୁଁ ମାତୃ ନବଜାତ ଶିଶୁ ମୃତ୍ୟୁ ସଂଖ୍ୟାର ହ୍ରାସ ପାଇଥିବା ଜଣାପଡ଼ିଛି। ବୈଠକରେ ଯକ୍ଷ୍ମା ନିରାକରଣ ପଦକ୍ଷେପ ଏବଂ ସଚେତନତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର 13,271 ଗ୍ରାମ ଓ ୱାର୍ଡରେ ଯକ୍ଷ୍ମା ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ 2029 ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତର୍ଭୁକ୍ତ ଅଞ୍ଚଳକୁ କୁପୋଷଣ ମୁକ୍ତ କରିବା ଲକ୍ଷ୍ୟ ରଖାଯାଇଥିବା ବୈଠକରୁ ଜଣାପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତୁ ବନ୍ଧନ ଯୋଜନାରେ ଆଗାମୀ 5 ବର୍ଷ ବିଭିନ୍ନ ସେତୁ ନିର୍ମାଣ ଲାଗି 11,800 କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହ ବ୍ରିଜ୍ କମ୍ ୱେଭ୍ ଯୋଜନା ପାଇଁ 600 କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ 2 ସଂକଳ୍ପ ଜାରି ହୋଇଛି। ସେତୁ ବନ୍ଧନ ସଂକଳ୍ପରେ ବିଭାଗୀୟ ସଚିବ ଯାମିନୀ ଷଡ଼ଙ୍ଗୀ ଉଲ୍ଲେଖ କରିଛନ୍ତି, ବିଜୁ ସେତୁ ଏବଂ ସେତୁ ବନ୍ଧନ ଯୋଜନାରେ ନିର୍ମାଣାଧୀନ ତଥା ଅସମ୍ପୂର୍ଣ୍ଣ ସେତୁଗୁଡ଼ିକର ନିର୍ମାଣ ହେବ। ସେହିଭଳି ବ୍ରିଜ୍ କମ୍ ୱେଭ୍ ଯୋଜନାରେ ଛୋଟ ଓ ମଧ୍ୟମ ସେତୁର ନିର୍ମାଣ କରାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥି ଶ୍ରୀଜୀଉମାନଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲ

ରକ୍ତସ୍ରାବ ହେବା, ଅତ୍ୟଧିକ ରକ୍ତସ୍ରାବ ହେବା, ଋତୁସ୍ରାବ ସମୟରେ ପେଟକୁ ଅସହ୍ୟ ଯନ୍ତ୍ରଣା ହେବା ଇତ୍ୟାଦି। ତେବେ ଶୀଘ୍ର ଶୀଘ୍ର ଋତୁସ୍ରାବ ବିଷୟରେ ଆମକୁ ଏତିକି ଜାଣିବାକୁ ହେବ ଯେ ଏକ ମାସ ବା 30 ଦିନ ପାଖାପାଖି ବ୍ୟବଧାନରେ ଋତୁସ୍ରାବ ନ ହୋଇ ତାଠାରୁ ଶୀଘ୍ର ଋତୁସ୍ରାବ ହୋଇଯିବା। ତେବେ ଠିକ ଏକ ମାସ ବ୍ୟବଧାନରେ ଋତୁସ୍ରାବ ନହେଲେ ମଧ୍ୟ ମାସ ପୁରିବାର ପୂର୍ବ 7 ଦିନ ମଧ୍ୟରେ ଯେଉଁଦିନ ବି ରକ୍ତସ୍ରାବ ହେଲେ ତା ଠିକ ବୋଲି ଧରାଯାଏ ଓ ଠିକ ମାସକୁ ମାସ ଋତୁସ୍ରାବ କରିବା ପାଇଁ ଚିକିତ୍ସାର ଆବଶ୍ୟକତା ନଥାଏ। କିନ୍ତୁ ଯଦି ମାସ ପୁରିବାର 7 ଦିନ ବା ଅତିବେଶୀରେ 10 ଦିନ ଆଗରୁ ଋତୁସ୍ରାବ ହୁଏ ତେବେ ସେଥିପାଇଁ ଡାକ୍ତର ପରାମର୍ଶ କରି ଚିକିତ୍ସା ହେବା ଦରକାର। କାରଣ ଏପରି ଶୀଘ୍ର ଶୀଘ୍ର ଋତୁସ୍ରାବ ହେବା ଦ୍ୱାରା ନାରୀଟି ଦେହରୁ ବେଶୀ ରକ୍ତହାନି ହୋଇଥାଏ ଓ ସେ ରକ୍ତହୀନତା ଜନିତ ନାନା ଅସୁବିଧା ସମ୍ମୁଖୀନ ହୋଇଥାଏ। ସେହିପରି ପ୍ରତ୍ୟେକ ଥର ଋତୁସ୍ରାବରେ ଠିକଣା ପରିମାଣର ଓ ଠିକ୍ ଦିନ ଧରି ରକ୍ତସ୍ରାବ ନ ହୋଇ ଯଦି ଅଧିକ ପରିମାଣର ଓ ଅଧିକ ଦିନ ଧରି ରକ୍ତସ୍ରାବ ହୁଏ ତେବେ ନାରୀଟି ଶୀଘ୍ର ରକ୍ତହୀନ ହୋଇପଡ଼େ। ଯଦି ବାରମ୍ବାର ଅର୍ଥାତ୍ ଦିନକୁ 4-5 ଥରରୁ ଅଧିକ ଥର କପଡ଼ା ବା ପ୍ୟାଡ୍ ବଦଳାଇବାକୁ ପଡ଼େ ବା ମୁଣ୍ଡା ମୁଣ୍ଡା ହୋଇ ରକ୍ତସ୍ରାବ ହୁଏ ତାହାକୁ ଅଧିକ ରକ୍ତସ୍ରାବ ବୋଲି ଧରାଯାଏ। ସେହିପରି ଦିନକୁ ଠିକ୍ ପରିମାଣର ରକ୍ତସ୍ରାବ ହେଲେ ମଧ୍ୟ ତାହା ଯଦି 7 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ହୁଏ ତେବେ ତାହାକୁ ମଧ୍ୟ ଅଧିକ ରକ୍ତସ୍ରାବ କୁହାଯାଏ। ତେବେ ଏକଥା ମନେ ରଖିବାକୁ ହେବ ଯେ ମାସିକ ଋତୁ

0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଅନିୟମିତ ଋତୁସ୍ରାବ, ଏ ସମ୍ପର୍କରେ କହିଲେ ଡାକ୍ତର ହେମଲତା ସ୍ୱାଇଁ। ଶ୍ରୋତାଙ୍କୁ ଆପଣମାନେ ଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟ୍ରେଲିଆ ଗସ୍ତର ଆଜି ଶେଷ ଦିନରେ ସେଠାକାର ବିରୋଧୀ ଦଳ ନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସୁରକ୍ଷିତ ସୀମା, ବିକଶିତ ସୀମାବର୍ତ୍ତୀ ଅଞ୍ଚଳ ଏବଂ ଏକ ସତର୍କ ସମାଜ ଦେଶକୁ ସୁରକ୍ଷିତ ରଖିପାରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ଅଷ୍ଟ୍ରେଲିଆ ଗସ୍ତର ଶେଷ ଦିନରେ ଆଜି ମେଲବୋର୍ଣ୍ଣଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ବିରୋଧୀ ଦଳ ନେତା ଅଙ୍ଗୁସ୍ ଟେଲରଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ରାଜନୈତିକ ସହଯୋଗ ନେଇ ଆଲୋଚନା କରିବେ। ଏହି ବୈଠକ ଅଷ୍ଟ୍ରେଲିଆ ସଂସଦରେ ଭାରତ ଅଷ୍ଟ୍ରେଲିଆ ସମ୍ପର୍କକୁ ମିଳିଥିବା ସମର୍ଥନକୁ ସୂଚାଉଛି। ବିରୋଧୀ ଦଳ ନେତା ଟେଲର କହିଛନ୍ତି ରଣନୈତିକ ସହଭାଗିତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ଜଣେ ପ୍ରକୃତ ବନ୍ଧୁ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତାକୁ ବିରୋଧୀ ଦଳ ନେତା ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଭାରତକୁ ୟୁରାନିୟମ୍ ରପ୍ତାନୀ ଏବଂ ଆନ୍ତର୍ଜାତିକ ସୌର ମେଣ୍ଟରେ ସହଯୋଗକୁ ସେ ସମର୍ଥନ କରୁଥିବା କହିଛନ୍ତି। ଭାରତରେ ପିଏମ୍ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି
2: पीएम सूर्य घर योजना को सपोर्ट करने के लिए हमने मिलकर गुजरात में रूफटॉप सोलर ट्रेनिंग एकेडमी बनाई है। ये एकेडमी अनेक महिलाओं और युवाओं की कैपेसिटी बिल्डिंग में योगदान देगी। न्यूक्लियर एनर्जी के क्षेत्र में हमने एक महत्वपूर्ण समझौता किया है। इससे ऑस्ट्रेलिया से भारत को यूरेनियम सप्लाई का मार्ग खुलेगा और हमारे क्लीन एनर्जी के उद्देश्यों को नई ताकत मिलेगी।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ ଗସ୍ତରେ ଯିବେ।

ହଜାର ଏକଶହରୁ ଅଧିକ ଜିସିସି କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି। ଏହି କେନ୍ଦ୍ରଗୁଡ଼ିକରୁ ବର୍ଷକୁ ପ୍ରାୟ 10,000 କୋଟି ଡଲାର ରାଜସ୍ୱ ମିଳିପାରୁଛି ବୋଲି ସେ କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ଇଞ୍ଜିନିୟରିଂ, ଗବେଷଣା, କୃତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା, ଅର୍ଥ, ଉତ୍ପାଦ ଡିଜାଇନ୍ ଏବଂ ଡାଟା ବିଜ୍ଞାନ କ୍ଷେତ୍ରରେ ଏହି କେନ୍ଦ୍ର ପରିବର୍ତ୍ତନ ଆଣିବା ସହ ନବସୃଜନ ବୃଦ୍ଧିରେ ସହାୟକ ହୋଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତରେ ସେମାନଙ୍କର କ୍ଷମତା କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଏତ ଗସ୍ତ ଶେଷ କରି ଓମାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଓମାନର ବୈଦେଶିକ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ଶେଖ୍ ମହମ୍ମଦ ଅଲ୍ ମସ୍କାରି ତାଙ୍କୁ ସ୍ୱାଗତ କରିଥିଲେ। ଡକ୍ଟର ଜୟଶଙ୍କର 11 ଦିନ ବ୍ୟାପୀ କତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସ ଗସ୍ତ କରୁଛନ୍ତି। ଓମାନ ଯାତ୍ରା ପରେ ଡକ୍ଟର ଜୟଶଙ୍କର ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦର 2028-29 ବର୍ଷ କାର୍ଯ୍ୟକାଳ ପାଇଁ ଭାରତର ଅଭିଯାନ ଆରମ୍ଭ କରିବେ। ପରେ ଆସନ୍ତା 14-15 ତାରିଖରେ ସେ ବ୍ରସେଲ୍ସ ଗସ୍ତ କରି ତୃତୀୟ ଭାରତ ୟୁରୋପୀୟ ସଂଘ ବାଣିଜ୍ୟ ଓ ଉଦ୍ୟୋଗୀ ପରିଷଦ ବୈଠକରେ ସାମିଲ ହେବେ। ଏହି ଅବସରରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ଏବଂ ବେଲ୍ଜିୟମ୍ର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ

0: ସମାଜ ଦେଶକୁ ସୁରକ୍ଷିତ ରଖିପାରିବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଜିଠାରୁ ଗୋଆରେ ଯୁଗ୍ମ ସଂସଦୀୟ କମିଟି ପକ୍ଷରୁ ହେବ ଆଲୋଚନା ଏବଂ ଫିଫା ବିଶ୍ୱକପ୍ରେ ମୋରକ୍କୋକୁ ପରାସ୍ତ କରି ସେମିଫାଇନାଲରେ ଫ୍ରାନ୍ସ। ସମ୍ବାଦ ଶେଷ ହେଲା।
1: ଆକସ୍ମିକ କଟକ ଆରମ୍ଭ କରୁଛୁ। ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ସୁପ୍ରଭାତ ଶ୍ରୋତା ବନ୍ଧୁ, ପ୍ରଭାତ ପରିକ୍ରମା ପରିସରକୁ ସ୍ୱାଗତ ଆପଣମାନଙ୍କୁ।
1: ରାଜ୍ୟରେ 100ରୁ ଅଧିକ GCC କାର୍ଯ୍ୟ କରୁଛି, ଯେଉଁଥିରେ 23 ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ।

ରାତିର ଅନ୍ଧକାର ଅପସରି ଗଲାଣି, ସକାଳର କୋମଳ ପରଶରେ ବିମୋହିତ ସମଗ୍ର ଜଗତ। ରାତିର ଅନ୍ଧକାର ସହ ଦୂରେଇ ଯାଇଛି ଦେହର କ୍ଳାନ୍ତି ଆଉ ମନର ଅବସାଦ। ପ୍ରଭାତର ଆଗମନ ସହ ମନକୁ ଆସିଛି ପୁଣି କାମ କରିବାର ଆଗ୍ରହ। ମଣିଷ ତାର ଅଧୁରା କାମ ସବୁକୁ ପୁରା କରିବା ପାଇଁ ପ୍ରସ୍ତୁତ ହେବାର ବେଳ ଏହି ସକାଳ। ବିଭୁଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ସେ ଆରମ୍ଭ କରେ ତାର ଦିନଚର୍ଯ୍ୟା।

0: ନମସ୍କାର, ମୋ ନାଁ ଧନଶ୍ରୀ ମିଶ୍ର, ମୁଁ ଲେଖାଲେଖି କରେ। ଦିନର ପ୍ରଭାତ ମୁହୂର୍ତ୍ତଟି ଅତି ସୁନ୍ଦର, କାରଣ ଦିନର ଆରମ୍ଭ ହୁଏ ଆକାଶର ସୂର୍ଯ୍ୟଦେବଙ୍କ ଆଗମନରେ।
1: ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଭିକ୍ରିବଳଙ୍କ କଣ୍ଠରେ।

ଶୁଣୁଥିଲେ ଭିକାରୀ ବଳ କଣ୍ଠରେ ଗୋଟିଏ ଭକ୍ତି ସଙ୍ଗୀତ ଏକ୍ସରସାଇଜ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମକୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 8 ଶୁଣନ୍ତୁ ହିନ୍ଦୀ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏବେ ଜଗନ୍ନାଥଙ୍କ ଅର୍ଚ୍ଚନା ବିଧି ବ୍ୟବସ୍ଥାରେ କର୍ମାଙ୍ଗୀରେ କର୍ମାଙ୍ଗୀ କହିଲେ ଏ ମାଦଳା ପାଞ୍ଜିର ଗୋଟେ ଅଂଶ ଯେଉଁଥିରେ କି ଆମର ସେବକମାନଙ୍କ କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗୀରେ ଗୋଟେ କଥା କୁହାଯାଉଛି ପତିମାପତଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାବତୀ ବଂଶ

0: ସହସ୍ର କୁମ୍ଭାଭିଷେକ ଆଦିରେ ପଣ୍ଡା ଓ ମୁଦିରଥଙ୍କ ସହ ବ୍ରହ୍ମା ଓ ବରୁଣ ହୁଅନ୍ତି। ଦୈତାଙ୍କ ସହିତ ଶ୍ରୀଅଙ୍ଗରେ ସକଳ ସେବା କରନ୍ତି।
1: ଇଏ ପ୍ରତିନିଧିତ୍ୱ କରନ୍ତି ବିଦ୍ୟାପତିଙ୍କୁ। ମହାପ୍ରଭୁଙ୍କର ଏମିତି ଦୈନିକ ରୀତି ସାଙ୍ଗରେ ତାଙ୍କର ସମ୍ପର୍କ ତ ରହିଛି, କାରଣ ଦୈନିକ ନୃସିଂହଙ୍କର ସେବା କରିବା, ଜଗନ୍ନାଥଙ୍କ ବାଡ଼ରେ ପହୁଡ଼ ଆଳତୀ କରିବା, ସବୁ ପର୍ବପର୍ବାଣୀରେ ବନ୍ଦାପନ କରିବା, ଚନ୍ଦନ ସର୍ବାଙ୍ଗ ଏବଂ ମଙ୍ଗଳାରୋପଣରେ ମଧୁବାଡ଼ରେ ସେବା କରିବା, ଠାକୁର ଯେତେବେଳେ ସ୍ନାନବେଦୀରୁ ଫେରିବା ବେଳେ, ରଥକୁ ଯିବାବେଳେ ଏବଂ ରଥରୁ ଗୁଣ୍ଡିଚା ମନ୍ଦିର ବିଜେ କଲାବେଳେ ପୁଣି ତାର ଓଲଟ କ୍ରମରେ ଯେତେ ବନ୍ଦାପନା, ଇଏ ସବୁ ମଧ୍ୟ କରନ୍ତି ସେଇ ପତିମହାପାତ୍ର। ତାଙ୍କର ବିଶେଷତ୍ୱ ହେଉଛି ଅଣସର ଘରେ ଯେ ଦଇତା ଏବଂ ମହାଜନ ଉଭୟ ନିଜ ସହିତ ଜଡ଼ିତ ହେଉଛନ୍ତି ପତି ମହାପାତ୍ର, ତେଣୁ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନବକଳର ସମୟରେ। ଆଉ ଅନ୍ୟାନ୍ୟ ଭୂତ ସେବା ତ ତାଙ୍କର ରହିଛି, ଯେମିତି ଜନ୍ମବିଧି ହୋମ ସହସ୍ର କୁମ୍ଭରେ ସେ ବ୍ରହ୍ମା ହୁଅନ୍ତି, ଆଉ ଅଣସର ଘରେ ସବୁ ଭୋଗ ସଂସ୍କାର ଆଦି ଦଇତାମାନଙ୍କ ସହିତ ମଧ୍ୟ ସେ କରନ୍ତି, ଖଳିପ୍ରସାଦ ରାଜପ୍ରସାଦ ମଧ୍ୟ ବିଜେ କରନ୍ତି।

0: ନବକଳେବର ସମୟରେ ତିନି ବାଡ଼ର ଆଜ୍ଞାମାଳ ବାହାର କରି ତିନି ବାଡ଼ରେ ଦଇତାଙ୍କୁ ନେଇ ନିଜେ ସୁଦର୍ଶନ ବାଡ଼ରେ ଲାଗି ହୋଇ ଦାରୁ ଅନ୍ୱେଷଣରେ ଯାଆନ୍ତି। ବନ ଜାଗରେ ବିଦ୍ୟାପତି ବରଣ ହୁଅନ୍ତି। ଜାଗ ପରେ ସୁନା କୁରାଡ଼ି ଦ୍ୱାରା ପତି ମହାପାତ୍ର ପ୍ରଥମେ ନିର୍ଦ୍ଦିଷ୍ଟ ଗଛକୁ ସ୍ପର୍ଶ କଲାପରେ ଅନ୍ୟମାନେ ଦାରୁ କାଟିଥାନ୍ତି। ଦାରୁ ଆଣି ଭୋଗ କରିବା, ଘଟ ପରିବର୍ତ୍ତନ ସେବା ଓ ବିସର୍ଜନ ସେବା, ମହାଜନ ହିସାବରେ ବିଛା ମାସରେ ଦକ୍ଷିଣ ଘର ସେବା ଓ ମହାଜନ ସେବା ଆଦି ଗୁରୁତ୍ୱପୂର୍ଣ୍ଣ ସେବା ସେମାନଙ୍କର ଗୁରୁ ଦାୟିତ୍ୱର ଅଂଶବିଶେଷ। ବିଦ୍ୟାପତିଙ୍କର ଏହି ବଂଶଧର ସେବକମାନଙ୍କର ଦୟା ସେବକମାନଙ୍କ ସହିତ ସହଯୋଗୀ ତଥା ଅଂଶୀଦାର ନିୟୋଗ ଭାବରେ ପ୍ରିୟତମ ପ୍ରଭୁଙ୍କର ସେବାର୍ଚ୍ଚନା ମଧ୍ୟରେ ପ୍ରକାଶିତ ମୈତ୍ରୀ ଭାବ ଶ୍ରୀ ପୁରୁଷୋତ୍ତମ ସଂସ୍କୃତିର ମୂଳ ସୂତ୍ର।
1: ଅଣସର ପିଣ୍ଡିରେ ଭିତରସଙ୍କ ଠାରୁ ଶାଢ଼ୀ ପାଇ ଦାରୁ ଅନ୍ୱେଷଣରେ ସେ ବାହାରନ୍ତି। ସେଠି ଗୋଟେ ବନଜାଗ ହୁଏ ଏବଂ ଯେଉଁ ବନଜାଗ ଯାତ୍ରା ଯେତେବେଳେ ଆରମ୍ଭ ହେଇଯାଏ ବିଦ୍ୟାପତି ଭାବେ ତାଙ୍କୁ ବରଣ କରାଯାଇଥାଏ। ଏବଂ ସେଠି ଯେମିତି ଯେଉଁ ଯଜ୍ଞ ନାରାୟଣ ଯଜ୍ଞ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ମୂଳ, ତେଣୁ ଭଗବାନଙ୍କୁ କୁହାଯାଏ ଯଜ୍ଞେଶ ନାରାୟଣ କୃଷ୍ଣ ବିଷ୍ଣୁ, ତେଣୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଯଜ୍ଞ ରୂପ। ବନଜାଗ ଯେତେବେଳେ ହୁଏ ବିଦ୍ୟାପତି ଭାବେ ଯେତେବେଳେ ପତି ଏବଂ ଜଗନ୍ନାଥଙ୍କ ରଚନା ବିଧି ବ୍ୟବସ୍ଥାରେ କର୍ମାଙ୍ଗୀରେ କର୍ମାଙ୍ଗୀ କହିଲେ ଏଇ ମାଦଳା ପାଞ୍ଜିର ଗୋଟେ ଅଂଶ ଯେଉଁଥିରେ କି ଆମର ସେବକମାନଙ୍କ କାର୍ଯ୍ୟ ସମ୍ପର୍କରେ କିଛି ବିବରଣୀ ଲିପିବଦ୍ଧ କରାହେଇଛି। ସେ କର୍ମାଙ୍ଗରେ ଗୋଟେ କଥା କୁହାଯାଉଛି ପତିମାପତ୍ରଙ୍କ ସମ୍ପର୍କରେ, ଏ ମହାସାମନ୍ତ ବିଦ୍ୟାପତି ବଂଶ ଶ୍ରୀମନ୍ଦିରର ଅନେକ ରୀତିରେ ସେ ବ୍ରହ୍ମା ଆସନ ଅଳଙ୍କୃତ କରିଥାନ୍ତି ଏବଂ ସିଏ ମଧ୍ୟ ହେଉଛନ୍ତି ଏକାଏକ ସେବକ ଆଉ ମହାନାୟକ। ଶ୍ରୀମନ୍ଦିରରେ କିଛି ଅଛନ୍ତି ନାୟକ, କିଛି ଅଛନ୍ତି ବରନାୟକ ବା ଶ୍ରେଷ୍ଠ ନାୟକ, ଆଉ କେତେକ ଅଛନ୍ତି ମହାନ୍ ଜିର୍ଣ୍ଣାନୀ ଯଥା ବିହାୟ ନବାନୀ ଗୃହାତି ନରୋ ପୁରାଣୀ ତଥା ଶରୀରାଣୀ ବିହାୟ ଜିର୍ଣ୍ଣା ନ୍ୟନାନୀ ସଂଜାତି ନବାନୀ ଦେହି। ମହାପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ଯେତେବେଳେ ଘଟ ପରିବର୍ତ୍ତନ ହୁଏ ଶ୍ରୀମନ୍ଦିର ଶୋଧ ହେଇଯାଏ।

0: ଶ୍ରୀଜଗନ୍ନାଥଙ୍କ ନିକଟରେ ପହିଲି ଭୋଗ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ହୋଇଥାଏ। ଏହାର ପଶ୍ଚାତପଟରେ ଏକ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି। ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ଦୁଃଖରେ ବ୍ୟାକୁଳିତ ହେଉଥିଲେ। ସେ ବାତ୍ସଲ୍ୟରେ ଭାବାୟିତ ହୋଇ ବାଳଗୋପାଳ ରୂପ ଧାରଣ କଲେ। ସେହି ସମୟରେ ନାରଦ ସେଠାରେ ଉପସ୍ଥିତ ହୋଇ ବାଳଗୋପାଳ ରୂପ ଦର୍ଶନ କରି ଏହାର ରହସ୍ୟ ପଚାରନ୍ତେ ଶ୍ରୀକୃଷ୍ଣ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା କରି ତାଙ୍କୁ ଗୋପକୁ ପ୍ରେରଣ କଲେ। ନାରଦଙ୍କ ମନରେ ଗର୍ବ ଆସିଲା ଯେ ଶ୍ରୀକୃଷ୍ଣ ତାଙ୍କ ବିନା ସହାୟତାରେ ଏହି କାର୍ଯ୍ୟ କରିପାରିବେ ନାହିଁ। ମାୟାଧରଙ୍କୁ ତାଙ୍କ ମନର ଭାବ ଅବିତ ନଥିଲା, ତେଣୁ ସେ ମାୟା ରଚନା କଲେ। ନାରଦ ଗୋପରେ ପହଞ୍ଚି ଦେଖିଲେ ଯଶୋଦା କୃଷ୍ଣ ବଳରାମ ଦୁଇ ଭାଇଙ୍କୁ କୋଳରେ ବସାଇ ନାନା ସୁମିଷ୍ଟ ଦ୍ରବ୍ୟମାନ ଖୁଆଇ ଦେଉଛନ୍ତି। ଦୁଇ ଭାଇ ତା ଆନନ୍ଦରେ ଗ୍ରହଣ କରୁଛନ୍ତି। ଏହାର ସ୍ମାରକ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ହୋଇଥାଏ। ଧନୁମାସ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଭୋଗ ସହିତ ପହିଲି ଭୋଗ ହୋଇଥାଏ। ଏହି ସମୟରେ ଶ୍ରୀମନ୍ଦିରର ସ୍ୱତନ୍ତ୍ର ରୋଷରେ ପ୍ରସ୍ତୁତ ସୁମିଷ୍ଟ ଦ୍ରବ୍ୟମାନ ଯଥା ବଡ଼ଝିଲି, ଦରଶୁଆ, ବଡ଼ି, ଏଣ୍ଡୁରି, ଦରଶୁଆ ଝିଲି, ବଡ଼ବଡ଼ା, କାକିରି, ସାନ ମାଲୁ, କାକରା, ଆରିସା, ମୁଗେଇ, ଝଡ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ଖଇରଚୂଳ, ମଣ୍ଡା, ଛତୁ, ଚୁଡ଼ାପୁଆ, କଣ୍ଡେଇ, ନଳୀ ଇତ୍ୟାଦି ଦିବ୍ୟ ଭଗବାନ ସମର୍ପିତ ହୋଇଥାଏ। ମା ଯଶୋଦାଙ୍କ ଏ ସେବାବିଧି କେଉଁ ପ୍ରାଚୀନ କାଳରୁ ଶ୍ରୀମନ୍ଦିରରେ ଅଦ୍ୟାବଧି ପ୍ରଚଳିତ ହୋଇଆସୁଅଛି, ଯାହାକି ମାଙ୍କର ପୁଅ ପ୍ରତି ବାତ୍ସଲ୍ୟ ସ୍ନେହମମତା ତଥା ନୈସର୍ଗିକ ପ୍ରେମର ଏକ ଚରମ ନିଦର୍ଶନ।
1: ସେ ପାଖେ

ଶୁଣୁଥିଲେ ସୁଗମ ସଙ୍ଗୀତର ବିଭିନ୍ନ ଶିଳ୍ପୀଙ୍କ ଗୀତ ଏଥିସହ ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ବିଦଭାର।

0: ଆଉ ଏଇ ଯେଉଁ ଆୟୁର୍ବେଦରେ ମଧ୍ୟ ଆମର କିଛି ଏମିତି ମେଡିସିନ୍ସ ଅଛି କି ଯଦ୍ୱାରା କି ଆମେ ଶୀଘ୍ର ସୁସ୍ଥ ସବଳ ହୋଇପାରିବା ଆଉ ଦୀର୍ଘ ଦିନ ଧରିକି ସୁସ୍ଥ ହୋଇ ରହିପାରିବା?
1: ଦେଖନ୍ତୁ, ଆୟୁର୍ବେଦ ଏକ ଚିରନ୍ତନ ଶାସ୍ତ୍ର ଯେଉଁଥିରେ କି ଶରୀରମ ମାଧ୍ୟମ ଫଳଧର୍ମ ସାଧନମ୍, ଯାହାକୁ କୁହାଯାଇଛି ଯେ ଆମେ ଶରୀର ଥିଲେ ହିଁ ସବୁ କିଛି କରିପାରିବା। ତେଣୁ ଶରୀର ପାଇଁ ଆୟୁର୍ବେଦରେ ବହୁତ କିଛି ବର୍ଣ୍ଣନା ଅଛି
0: ସୁସ୍ଥ ଶରୀର,
1: ସୁସ୍ଥ ଶରୀର ପାଇଁ। ତେଣୁ ଶରୀର, ଏଇ ଶରୀର ମାନେ କ'ଣ? ତ ଏଇ ଶରୀରଟା ଦୋଷ ଧାତୁ ମଳ ମୂଳ ହିଁ ଶରୀରମ୍, ଦୋଷ ଧାତୁ ଏବଂ ମଳ ମୂଳରୁ ହିଁ ଶରୀର ତିଆରି, ଯେଉଁଟାକି ଆମର ଆୟୁର୍ବେଦିକରେ କୁହାଯାଉଛି। ତ ଏଇ ଦୋଷ କ'ଣ? ଦୋଷ ହେଉଛି ତିନି ପ୍ରକାର, ବାତ ପିତ କଫ, ତିନିଟା ଦୋଷ। ସେମିତି ଧାତୁ, ଧାତୁ ହେଉଛି ସପ୍ତ ପ୍ରକାର, ରସ ରକ୍ତ ମାଂସ ମେଦ ଅସ୍ଥି ମଜ୍ଜା ଶୁକ୍ର, ତେଣୁ ଏ ହେଉଛି ଧାତୁ। ସେମିତି ମଳ, ସ୍ୱେଦ ମଳ ଆଉ ମୂତ, ଏଇ ଯଦି ସମସ୍ତ ଧାତୁ ଗୁଡ଼ିକ ଯଦି ଠିକ୍ ଥିବ ତାହେଲେ ଆମେ ସ୍ୱାସ୍ଥ୍ୟବାନ। ତେଣୁ କୁହାଯାଇଛି ସମଦୋଷ ସମାଗ୍ନିଶ୍ଚ ସମଧାତୁ ମଳକ୍ରିୟ ପ୍ରସନ୍ନମ ଇନ୍ଦ୍ରିୟ ଆତ୍ମା ସ୍ୱାସ୍ଥ୍ୟ ଇତି ବିଧିୟତେ। ତେଣୁ ଏସବୁ ଦୋଷ ଧାତୁ ସବୁ ସମନ୍ୱିତ ଭାବେ ରହିବା, ଏବଂ ତା ସହିତ ଯଦି ମାନସିକ ଶାନ୍ତି ଅଛି ତାହେଲେ ଆମେ ଏକ ସୁସ୍ଥ ମଣିଷ ବୋଲି ବିବେଚନା କରିବା।
0: ଆଜ୍ଞା, ଏଠି ଆମେ ପ୍ରଶ୍ନ ପଚାରିବୁ ଯେ ଆମର ଯେଉଁ ବିଷୟବସ୍ତୁ ରହିଛି ବାତରୋଗ, ଏଇ ଯେଉଁ ଆପଣ କହିଲେ ଯେଉଁ ତ୍ରିଦୋଷ ବା କ'ଣ ସବୁ ଦୋଷ ଧାତୁ ମଳ ବୋଲିକି କହିଲେ, ତା ପାଇଁ ମଧ୍ୟ ଏଇ ବାତରୋଗର ମାନେ ଆରମ୍ଭ ହୁଏ କି?
1: ଆୟୁର୍ବେଦରେ ବାତରୋଗ 80 ପ୍ରକାର, ପିତ୍ତରୋଗ 40 ପ୍ରକାର, କଫରୋଗ 20 ପ୍ରକାର, ଏଭଳି ଆଗରୁ ମାନେ 5000 ବର୍ଷ ପୂର୍ବ ମୁନି ଋଷିମାନେ ଲେଖି ଦେଇଛନ୍ତି। ତେଣୁ ତ ବାତରୋଗ ହେଉଛି ସବୁଠୁ ଅଧିକ ପ୍ରକାର, ଏଭଳି ଆଗରୁ ମାନେ 5000 ବର୍ଷ ପୂର୍ବ ମୁନି ଋଷିମାନେ ଲେଖି ଦେଇଛନ୍ତି। ତେଣୁ ତ ବାତରୋଗ ହେଉଛି ସବୁଠୁ ଅଧିକ
0: ସୃଷ୍ଟି ହୋଇଥାଏ। ତ ଆମେ କେମିତି ଜାଣିବା ଯେ ଆମର ବାତରୋଗ ଅଛି ବୋଲିକି?
1: ବାତ ରୋଗର ଗୋଟେ 6ଟି ଲକ୍ଷଣ ଅଛି।
0: ଆଜ୍ଞା,
1: ଆମର ନିଦାନ, ଫାଷ୍ଟ ନିଦାନ କ'ଣ ବାତ ରୋଗରେ? ଯଦି ଆମେ ଅଧିକ ଉପବାସ କରିବା, ଖରାରେ ବୁଲିବା, ଅଧିକ ପରିଶ୍ରମ କରିବା, ତାହେଲେ ବାତ ରୋଗ ଉତ୍ପନ୍ନ ହେବାର
0: ସମ୍ଭାବନା। ଗୋଟେ କଲ୍ ଆସୁଛି ଆମର ଶ୍ରୋତା ବନ୍ଧୁମାନଙ୍କର। ହ୍ୟାଲୋ,
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର ମ୍ୟାଡମ୍, ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ହ୍ୟାଲୋ ଡକ୍ଟର, ଆମ ଆଗରେ ବସିଛନ୍ତି ଆୟୁର୍ବେଦିକର ପ୍ରସିଦ୍ଧ ଡାକ୍ତର ଡକ୍ଟର ଅତୁଲ୍ୟ କୁମାର ପଟ୍ଟନାୟକ। ଆମର ବିଷୟବସ୍ତୁ ରହିଛି ବାତରୋଗ ଓରେ

0: ହେଲା ମ୍ୟାଡ଼ାମ୍, ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ୍, ନମସ୍କାର। ଆମେ କଥା ହଉଥିଲେ ଯେଉଁ ବାତ ରୋଗର ମାନେ କାରଣ ଗୁଡ଼ାକ ଆପଣ ଉପବାସ ରହିବା ପାଇଁ ମନା କଲେ, ଖାଇବା ପିଇବା ଶୈଳୀରେ ମାନେ ଠିକ୍ ଭାବରେ ରହିବା ପାଇଁ କହିଲେ। ଏବେ ଆମର ଯେଉଁ ଶ୍ରୀ ବନ୍ଧୁ କଲ୍ କରିଥିଲେ ତାଙ୍କୁ ମଧ୍ୟ କହିଲେ ଯେ ପ୍ରାଣାୟାମ କରିବା ପାଇଁ ବୋଲି, କିନ୍ତୁ ଗୋଟେ ଶରୀରରେ ବାତ ରୋଗଟା ଏମିତି କେମିତି ସୃଷ୍ଟି ହୁଏ?
1: ସେଟା ତ ମୁଁ ପ୍ରଥମରୁ କହିଲି ଯେ ଆମେ ଅଧିକ ପରିଶ୍ରମ କରିବା।
0: ଆଜ୍ଞା,
1: ଅଧିକ ପରିଶ୍ରମ ମାନେ ଆମର ନିଜ ଶରୀରର ପରିଶ୍ରମ ଯେତିକି ଦରକାର ତାଠାରୁ ଅଧିକ କରିବା। ଖାଦ୍ୟ ଖାଇବା ନାହିଁ, ଖାଦ୍ୟ କମ୍ ଖାଇବା, ମାନେ ଉପବାସ ବେଶୀ ରହିବା।
0: ଉପବାସ ରହିଲେ ମଧ୍ୟ
1: ଉପବାସର ଗୋଟେ ନିୟମ ଅଛି।
0: ଆଜ୍ଞା,
1: କିଏ ରହିପାରିବେ କିଏ ରହିପାରିବେ ତା ପାଇଁ ଗୋଟେ ଫାଷ୍ଟ ସେମିତି ନାହିଁ, ଉପବାସର ବହୁତ ଗୁଡ଼ିଏ ଅଛି। କିଏ ଉପବାସ କରିପାରିବେ କି ଉପବାସ କରିପାରିବେ,
0: ଉପବାସର
1: ହଁ କ୍ଷତି ବି ଅଛି,
0: କୋଉ କ୍ରିୟାକଳାପ ମଧ୍ୟ କରାଯିବ
1: ସବୁ ମାନେ ଗୋଟେ ଦିଗ୍ଦର୍ଶନ ଅଛି, ସବୁଥିରେ ଗୋଟେ ଗାଇଡଲାଇନ ଅଛି।
0: ଆମେ ବିନା
1: ଗାଇଡଲାଇନରେ ସମସ୍ତେ ଖାଲି ପେଟରେ ରହୁଛନ୍ତି, କିଏ କରିପାରିବ? ରୋଗୀ ବି ଖାଲି ପେଟରେ ରଖି ତାପରେ ଆଉ ଥରେ ହସ୍ପିଟାଲ ଯାଉଛନ୍ତି, ଏମିତି ବହୁତ ଗୁଡ଼ିଏ ଅସୁବିଧା ହଉଛି।
0: ତ ଏଇ ଯୋଉ ବାତ ରୋଗ ବୋଲିକି ଆମେ ନେଇଛେ ବିଷୟବସ୍ତୁଟା, ତାର ଲକ୍ଷଣ ଗୁଡାକ ଆମେ କଣ ଜାଣିଲେ ଯେ ଆମେ ଜାଣିବା ବାତ ରୋଗ ଅଛି?
1: ଦେଖନ୍ତୁ, ଆମର ଦେହରେ ପାଞ୍ଚ ପ୍ରକାର ବାୟୁ ଅଛି।
0: ଆଜ୍ଞା,
1: ପ୍ରାଣ, ଅପାନ, ଉଦାହରଣ, ସମାନ, ବ୍ୟାନ। ତ କାହାର କୋଉ ଜାଗାରେ ଆମ ଯୋଉ ଦେହଟାକୁ ଶରୀରଟାକୁ ସେମାନେ ଚଳାନ୍ତି? ତ ହୃଦି ପ୍ରାଣ, ଗୁଦେ ଅପାନ, ସମାନ ନାଭିମଣ୍ଡଳେ, ଉଦାହରଣ କଣ୍ଠ ନାସେ ସରି, ବ୍ୟାନ ସର୍ବ ଶରୀର। ତେଣୁ ଏଇ ଯୋଉ ଆପଣ ମାନେ ବାୟୁକୁ ପ୍ରାଣ ବୋଲି କୁହାଯାଉଛି।
0: ଆଜ୍ଞା,
1: ଆମେ ଦେଖିନେ ଏବେ, କିନ୍ତୁ ଆମେ ତା ସେଇଟା ପଳେଇ ଗଲେ ଆମର ଶରୀର ନିଶ୍ଚଳ। ତେଣୁ ହୃଦୟରେ ପ୍ରାଣବାୟୁଟା ରହୁଛି, ଗୁଦେ ଅପାନ, ଅପାନ ବାୟୁ

0: ରୋଗ ବର୍ତ୍ତମାନ ହଉଛି।
1: ଏବେ ଯୋଉ ବାତ ରୋଗ ବୋଲି କହିଲେ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ବାତ ରୋଗ ଅଛନ୍ତି, ତାର ଲକ୍ଷଣ ଗୁଡିକ
0: ମୁଁ କହୁଛି ଶୁଣନ୍ତୁ। ଆମେ ଉଠୁଥିଲେ, ସକାଳେ ଉଠୁଥିଲେ, ବ୍ରସ୍ କରୁଥିଲେ କି ଇଏ କରୁଥିଲେ, ଦାନ୍ତ ଘଷୁଥିଲେ, କରୁଥିଲେ, ଗାଧୁଆ ପୂର୍ବରୁ ଆମେ ତେଲ ମାଲିସ କରୁଥିଲେ।
1: ଆଜ୍ଞା,
0: ତ ସ୍ନେହନ ହଉଛି ସବୁଠୁ ବାତ ରୋଗର ମୁଖ୍ୟ ଚିକିତ୍ସା, ସ୍ନେହନ ସ୍ୱେଦନ। ତ ଆମେ ବର୍ତ୍ତମାନ ତେଲ କୌଣସି ପିଲା ଲଗାଉ ନାହାନ୍ତି, କାହିଁକି ମୁଁ ପ୍ରଥମରୁ କହୁଥିଲି ଆପଣଙ୍କୁ ଯେ ଆପାଦ ମସ୍ତକ ମାନେ ପାଦଟା ମସ୍ତକ ଯୋ ଦେଖିବେ ବାଳ ଗୁଡାକ ଶୁଖିଲା ଶୁଖିଲା ହେଲା, ସେଇଟା ବାତ ଲକ୍ଷଣ।
1: ଆଚ୍ଛା,
0: ଆମେ ତେଲ ଲଗାଉନେ, ଯଦି ମୁଣ୍ଡରେ ତେଲ ଲଗାଉଥାନ୍ତେ, ସ୍ନେହନ ଦରକାର ଦେହ ପାଇଁ, ସ୍ନେହନ ଦରକାର
1: ମାନେ ମାଲିସ,
0: ମାଲିସ ମାଲିସ କରିବେ ଟିକେ, କିଛି ସମୟ କାଢିକି ଦିନ କିଛି ନହେଲା ମାନେ ଆପଣ ନିଜ ଦେହକୁ ନିଜେ ଆଉଁସିବେ, ଆଉଁସ ଅଣ୍ଡାଳା କଲେ ବି ବାତ ଚଳପ୍ରଚଳ ହବ, କାହିଁକି ସେଥିପାଇଁ କୁହାହେଇଛି ମାନେ
1: ଆପଣ କହିବାରେ ବାତଟା ଗୋଟେ ବାୟୁ,
0: ବାୟୁ
1: ଯୋଉ ଅଂଶରେ ଟିକେ ଅଧିକ ହେଲା ସେଠି ଆମର ବାତ ସୃଷ୍ଟି ହେଲା ବୋଲିକି ଆପଣ କହୁଛନ୍ତି।
0: ତେଣୁ କୁହାଯାଇଛି କଫ ପଙ୍ଗୁ ପିତ ପଙ୍ଗୁ ପଙ୍ଗବହ ମଳଧାତବହ, ବାୟୁ ନା ଯତ୍ନ ନିଅନ୍ତି ତତ୍ର ଗଛନ୍ତି ମେଘପାତ। ତେଣୁ ଆମର ଯୋଉ କଫ ଏବଂ ଯୋଉ ପିତ ଅଛି ସବୁ ପଙ୍ଗୁ, କିନ୍ତୁ ବାୟୁ ହିଁ ନେଲେ ଯିବେ। ଯେମିତି ଆପଣ ଦେଖିବେ ବର୍ଷା ଦିନ ଆସୁଛି, ଇଏ ହେଉଛି ବାତ ପ୍ରକୋପର ଦିନ। ଆପଣ ଦେଖିବେ ମେଘ ଥିବ, ବର୍ଷା ହଉଛି କି ହବନି, ପବନ ଯେପଟେ ଆସିବ ସେପଟେ ବର୍ଷା ହବ, ସେମିତି ଏଇ ସବୁ ପଙ୍ଗୁ ଅବସ୍ଥାରେ ଥାଏ ଯୋଉ ପିତ ଏବଂ କଫ, ତାକୁ ବାୟୁ ଚଳଚଳ କରେ। ତେଣୁ ବାୟୁ ପାଇଁ ଦରକାର ସ୍ନେହନ ଆଉ ସ୍ମେରନ, ଏବଂ ତାଠୁ ସବୁଠୁ ହଉଛି ବସ୍ତି, ଯେ ବସ୍ତି ମାନେ ମଳଦ୍ୱାରରେ କିଛି ଆପଣ ତୈଳଯୁକ୍ତ ଦ୍ରବ୍ୟ ଦିଆ ହୁଏ, ଯଦି ଠିକ ସମୟରେ ଯଦି ଆପଣ ପୁରୁଷ ନିଷ୍କାସନ ହୁଏ, ଯଦି ଝାଡା ଠିକ ହେଇଗଲା ଆପଣଙ୍କର, ତାହେଲେ ବାତ 50%
1: କମିଯିବ।
0: ତ ତେଣୁ ସ୍ନେହନ ସେଦନ ହଉଛି
1: ପ୍ରତିଦିନ ବି ସେମିତି ଗୁହ୍ୟ ଦ୍ୱାରା ଆମେ ତେଲ ମାଲିସ କରିବା ଉଚିତ
0: ନାହିଁ, ଗୁହ୍ୟ ଦ୍ୱାରା ତେଲ ମାଲିସ ଦରକାର ନାହିଁ।
1: ଆଜ୍ଞା,
0: ତେଲ ଦବା ପାଇଁ ପଡିବ ବହୁତ ସମୟରେ। ତ ଏଇ ଯୋଉ ତେଲ ଅଂଶଟା ଆମର ଆଜିକାଲି
1: ଯୋଉମାନଙ୍କର କୋଷ୍ଠକାଠିନ୍ୟଟା ଯଦି ହଉଛି
0: ଆଜିକାଲି କାହିଁକି କମୁଛି, ଆମେ ଯୋଉ ତେଲ ବର୍ତ୍ତମାନ ଖାଉଛେ ଏଇ ତେଲରେ ଯୋଉ ଚିକନାପଣଟା ଯୋଉଟା ତୈଳ ଅଂଶଟା ନଥାଉଛି, ଆମେ ରିଫାଇନ୍ ଖାଉଛେ, ରିଫାଇନ୍କୁ ବିଭିନ୍ନ କେମିକାଲ ଦ୍ୱାରା ତାକୁ ପତଳା କରି କରି ତାର ସ୍ନେହନ ଇଏଟାକୁ କଟାଯାଉଛି। ତେଣୁ ବିଶେଷ ଭାବରେ ତୈଳଯୁକ୍ତ ଖାଦ୍ୟ, ତୈଳଯୁକ୍ତ ଖାଦ୍ୟ କ'ଣ, ଆମେ ଯଦି ଆମେ ଆମର ଯେଉଁଟା ନେଚୁରାଲ ଚିନାବାଦାମ ଖାଉଥିଲେ, ରାଶି ଖଜା ଖାଉଥିଲେ, ରାଶି ତେଲ, ରାଶି ତେଲ ସବୁଠୁ ସର୍ବୋତ୍କୃଷ୍ଟ ଯୋଉ ବାତ ରୋଗ ପାଇଁ। ତେଣୁ ତେଲର ଯୋଉ ଚିକନାପଣଟା ବହଳା ଯୋଉ ଲାଗୁଥିଲା ବୋଲି କହୁଥିଲେ ଆଗ, ସେଇଟା ହିଁ ବାତ ରୋଗ ନଷ୍ଟ କରେ। ତ ବର୍ତ୍ତମାନ ଆମେ କୌଣସି ତୈଳଯୁକ୍ତ ଖାଦ୍ୟ ଖାଉନାହିଁ, ତେଣୁ ତୈଳ ଘୃତ ଏଗୁଡ଼ା ଖାଇଲେ ବାତ ରୋଗ।
1: ଆମେ ତ କିନ୍ତୁ ଏବେ କୁହାଉଛି ନାଇଁ ବେଶୀ ତେଲ ଖାଇବାନି, ବେଶୀ
0: ବର୍ତ୍ତମାନ କ'ଣ ହେଇଛି ଯେ ସବୁ ଜିନିଷ ଭେଜାଲ ଆସୁଛି, ପିଓର ଜିନିଷ ସବୁ ଭଲ।

0: ଜୁଆଣୀ ଅର୍କ ଖାଇକି ଲୋକ ବଞ୍ଚୁଛନ୍ତି।
1: ଏଇ ବାତ ରୋଗର ଆମର ବହୁତ ଲୋକ ଅଛନ୍ତି, ଯନ୍ତ୍ରଣା ଭୋଗୁଛନ୍ତି, ସେଥିପାଇଁ ତ ଆପଣ କହିଲେ ତ୍ରିକୁଟ ବ୍ୟବହାର କରିବା ପାଇଁ ବୋଲି, ଶୁଣ୍ଠି ପିପଳି ଆଉ ଗୋଲମରିଚ, ହଁ ସେଇଟା ବ୍ୟବହାର କରିବା ପାଇଁ କହିଲେ। ଆଉ ଯୋଉମାନଙ୍କର ମାନେ ଠିଆ ହେଲେ ମଧ୍ୟ ଆଣ୍ଠୁଟା କଟ କଟ ହୁଏ ବେଳେ ବେଳେ,
0: ସେମାନଙ୍କ ପାଇଁ ଗୋଟେ କହୁଛି ଯେ ସ୍ନେହ ସ୍ପେଦନ କରନ୍ତୁ।
1: ଆଜ୍ଞା,
0: ସ୍ନେହ ମାନେ ଯୋଉ ଆମର ମାଲିସ ଆଉ ଟିକେ ସେକ କରିବେ,
1: ହଁ
0: ସେଟା ହଉଛି ମାନେ ସବୁଠୁ ଉତ୍କୃଷ୍ଟ
1: ଚିକିତ୍ସା ବାତ ରୋଗ ପାଇଁ ବୋଲିକି। ଯଦି ବୃଦ୍ଧ ବୃଦ୍ଧା ହେଇଯାନ୍ତି ସେମାନଙ୍କ ପାଇଁ ବୋଲିକି ବାତର ତ ସେମାନେ ବହୁତ କଷ୍ଟ ପାଆନ୍ତି,
0: ପରିଶେଷ ବୟସରେ ବାତ ହିଁ ହବ ମଣିଷକୁ।
1: ଆଜ୍ଞା, କାହିଁକିନା ଆମର ଖାଦ୍ୟପେୟଟା ଟିକେ
0: ପିଲାଦିନେ କଫ, ତାପରେ ପିତ, ପିତ ବହୁତ ପ୍ରଖର ସ୍ପିଡ, ସବୁଠୁ ମାଲିସ ତଳେ ମାଲିସ, ସ୍ନେହ ସ୍ପେଦନ ହଉଛି ସବୁଠୁ
1: ବେଷ୍ଟ ମେଡିସିନ ହଉଛି ମାନେ ବାତ ରୋଗର ନିରାକରଣ ପାଇଁ ବୋଲିକି। ଏଇ ଯୋଉ ବାତ ରୋଗ ବିଭିନ୍ନ ପ୍ରକାର ଯୋଉ ହୁଗୁଳା ଅଛି, ଏଇ କାନ୍ଧ ଯନ୍ତ୍ରଣା ବେଳେ ବେଳେ, ଏଇ ଯୋଉ କାନ୍ଧ ଯନ୍ତ୍ରଣା ପାଇଁ ମଧ୍ୟ ଆମେ କଣ କରିପାରିବା, କଣ ବ୍ୟବହାର କରିପାରିବା, ସେଇ ସବୁ ତ୍ରିକୋଟ ଦ୍ୱାରା ଭଲ ହୁଏ?
0: ବହୁତ ଗୁଡ଼ିଏ ଔଷଧ ଅଛି, ବହୁତ ଔଷଧ ଅଛି, ଆପଣ ଦେଖିବେ ବାତ ଗଜାଙ୍କୁ ସବୁ, ବାତ ଗଜେନ୍ଦ୍ର ସିଂହ।
2: ହ୍ୟାଲୋ,
1: ଆଜ୍ଞା ନମସ୍କାର।
2: ହଁ ମ୍ୟାଡମ,
1: କିଏ କହୁଥିଲେ ଭଉଣୀ?
2: ମୁଁ ରୁଚିସ୍ମିତା କହୁଥିଲି।
1: ଆମର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଆମ ଆଗରେ ବସିଛନ୍ତି ପ୍ରସିଦ୍ଧ ଡାକ୍ତର, ଆୟୁର୍ବେଦିକ ଡାକ୍ତର ଡକ୍ଟର ଅତୁଲ୍ୟ କୁମାର ପଟ୍ଟନାୟକ। ଆପଣଙ୍କ ପ୍ରଶ୍ନ ପଚାରନ୍ତୁ ଭଉଣୀ।
2: ସାର୍ ନମସ୍କାର।
0: ନମସ୍କାର।
2: ଜେଜେମାଙ୍କର
0: ଆଜ୍ଞା
2: ବେଶୀ ପେନ୍ ହଉଛି ଗୋଡ଼ରେ, ଫୁଲି ଯାଉଛି ଆଣ୍ଠୁଟା ତାଙ୍କର।
0: ଆଚ୍ଛା,
2: ଗୋଟେ ଆଣ୍ଠୁ ଟିକେ ଫୁଲିକି ରହୁଛି ଆଉ ଗୋଟେ ନର୍ମାଲ ରହୁଛି, ଆଉ ବେଳେ ବେଳେ ଯୋଉ ଆଣ୍ଠୁଟା ଫୁଲିକି ରହୁଛି ସେଇଟାର ପାଦ ବି ଫୁଲି ଯାଉଛି।
0: ଆଜ୍ଞା,
2: କଣ ପାଇଁ ସାର?
0: ବୟସ କେତେ
2: ତାଙ୍କୁ? ହବ 65 ଏମ୍ଏଚ୍ ହବ।
0: ହଁ, ତାଙ୍କର ହିମୋଗ୍ଲୋବିନ ଦେଖିଥିଲେ କି? ରକ୍ତ କେତେ ଅଛି? ଆପଣ ଟିକେ ତୈଳ ବ୍ୟବହାର କରନ୍ତୁ, କଳା ଗୁଳୁଚି ତୈଳ, ତାହେଲେ ବି ପାଦ ଫୁଲିବ। ଯଦି କିଡନୀ ରୋଗ ବି ଥିବ ତାହେଲେ ବି ପାଦ ଆଣ୍ଠୁ ବଥା ପାଇଁ ଆପଣ ଟିକେ ତୈଳ ବ୍ୟବହାର କରନ୍ତୁ, କଳା ଗୁଳୁଚି ତୈଳ,

0: ଯେ ହିସାବରେ ଯେଉଁ ସମୟରେ ଯେଉଁଟା କରିବା କଥା ଯଦି
1: ଯେଉଁଟା ସ୍କୁଲ ଟାଇମ୍ ଆମ ସମୟରେ ଥିଲା 10ରୁ 4, ଆମେ ପେଟେ ଖାଇକି ଯାଉଥିଲୁ, ଆଉ ଥରେ ଖରାବେଳେ ଖାଉଥିଲୁ, ଆଉ ଥରେ ସନ୍ଧ୍ୟାବେଳେ ଆସିଲେ ଖାଉଥିଲୁ, ଆଉ ଥରେ ରାତିରେ ଖାଉଥିଲୁ।
0: ଆଜ୍ଞା,
1: ତେଣୁ ସନ୍ତୁଳିତ ଆହାର ଟିକେ ଥିଲା, ସୁସ୍ଥ ଥିଲେ। ବର୍ତ୍ତମାନ କ'ଣ ଦେଖିବେ, ଛୋଟ ଛୋଟ ଛୁଆ ବହୁତ ବିକାରଗ୍ରସ୍ତ, ଏଇଥିପାଇଁ ସେ ଖାଇବନି ତାର ଟାଇମ୍, ତାର ଯେତେବେଳେ ଜଠରାଗ୍ନି ଠିକ୍ ଥିବ ଯେତେବେଳେ ଖାଇବା ଟାଇମ୍ ସେତେବେଳେ ଖାଇପାରିଲାନି, ଯେତେବେଳେ ନ ଖାଇବା ଟାଇମ୍ ସେତେବେଳେ ଖାଇଲା। ଆପଣ ଗୋଟେ ବାତର ଆଉ ଗୋଟେ କ'ଣ ଯେ ଅଜୀର୍ଣ୍ଣରେ ଖାଇବା, ମାନେ ଖାଦ୍ୟ ଜୀର୍ଣ୍ଣ ହେଇନଥିବ ଯଦି

ଏବଂ ମୁଁ ତତେ କହିବି ଯେ ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ହେବା ବୋଧ ହୁଏ ଭାରତବର୍ଷର ଏ ଯେଉଁ 76 ବର୍ଷ ଭିତରେ ବୋଧ ହୁଏ ପ୍ରଥମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିଏକି ଲଗାତାର ତିନି ଥର ପ୍ରଧାନମନ୍ତ୍ରୀ ଏବଂ ଲଗାତାର 12 ବର୍ଷ ଶାସନ କ୍ଷମତାରେ ଅଛନ୍ତି। ତେଣୁ ଇଏ ହେଉଛି ପ୍ରଥମ ପ୍ରଧାନମନ୍ତ୍ରୀ ଯେ ସାରା ବିଶ୍ୱର ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦୀର୍ଘ ଦିନ ଧରି କ୍ଷମତା କ୍ରମାଗତ ଭାବେ ରହିବା ଏ ହେଉଛି ତାଙ୍କ ହେଉଛି ବଡ଼ ସଫଳତା। ଏବଂ ଏ ସଫଳତା ଆପଣ ଛାଏଁ ମିଳିଯାଏନି, ଏ ସଫଳତା ପଛରେ ନିଶ୍ଚିତ ଭାବେ ବିଶେଷ ରାଜନୈତିକ କାରଣ ରହିଛି। ଏବଂ ଭାରତବର୍ଷକୁ ବିଶ୍ୱର ଏକ ସବୁଠୁ ବୃହତ ଅର୍ଥନୀତିରେ ପରିଣତ କରିବା ଯେଉଁ ସଂକଳ୍ପ ନେଇକି ଆସିଥିଲେ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ସେ ସଂକଳ୍ପ ଆଜି ସିଦ୍ଧାନ୍ତରେ ପରିଣତ ହୋଇଛି। ପୂର୍ବରୁ ବିଭିନ୍ନ ସରକାର ସଂକଳ୍ପ ନିଅନ୍ତି, ପ୍ରମିସ କରିବାରେ କୌଣସି ସରକାର ଖିଲାପ କରିନାହାନ୍ତି, ଅବହେଳା କରିନାହାନ୍ତି, କିନ୍ତୁ ଯାହା ପ୍ରମିସ କରନ୍ତି, ଯାହା ସଂକଳ୍ପ କରନ୍ତି, ତାକୁ ରୂପାନ୍ତର କରିବା, ତାକୁ କାର୍ଯ୍ୟରେ ଲଗେଇବା, ତାକୁ ସିଦ୍ଧାନ୍ତରେ ପହଞ୍ଚିବା, ତାକୁ ସିଦ୍ଧି ପ୍ରାପ୍ତି କରିବା, ଏଇଟା ହେଉଛି ସବୁଠୁ ବଡ଼। ପୂର୍ବରୁ ବିଭିନ୍ନ ସରକାର ସଂକଳ୍ପ ନିଅନ୍ତି, ପ୍ରମିସ କରିବାରେ କୌଣସି ସରକାର ଖିଲାପ କରିନାହାନ୍ତି, ଅବହେଳା କରିନାହାନ୍ତି, କିନ୍ତୁ ଯାହା ପ୍ରମିସ କରନ୍ତି, ଯାହା ସଂକଳ୍ପ କରନ୍ତି, ତାକୁ ରୂପାନ୍ତର କରିବା, ତାକୁ କାର୍ଯ୍ୟରେ ଲଗେଇବା, ତାକୁ ସିଦ୍ଧାନ୍ତରେ ପହଞ୍ଚିବା, ତାକୁ ସିଦ୍ଧି ପ୍ରାପ୍ତି କରିବା, ଏଇଟା ହେଉଛି ସବୁଠୁ ବଡ଼।

ଉନ୍ନୟନ ସୁଦୃଢ଼ ନହେଲେ ଏକ ଆତ୍ମନିର୍ଭର ଭାରତ, ଏକ ସ୍ୱାବଲମ୍ବୀ ଭାରତ ହେଇପାରିବ ନାହିଁ। ତାକୁ ଦୃଷ୍ଟିରେ ରଖିକିରି ଆମେ ଏଇ ସେକ୍ଟର ଗୁଡ଼ିକୁ ଯେଉଁଗୁଡ଼ିକ କମ୍ୟୁନିକେସନ କଥା କହୁଛେ, ଏ କମ୍ୟୁନିକେସନକୁ ପ୍ରାଧାନ୍ୟ ଦିଆଯାଉଛି। ତେଣୁ କରି କୁହାଗଲା ପଞ୍ଚାୟତ ସାଙ୍ଗରେ ବ୍ଲକକୁ ଜଳ, ବ୍ଲକ ସାଙ୍ଗରେ ଜିଲ୍ଲା ସଦର ମହକୁମାକୁ ଜଳ, ଜିଲ୍ଲା ସଦରକୁ ମହକୁମା କ୍ୟାପିଟାଲକୁ ଜଳ, କିନ୍ତୁ ଯୋଡ଼ିବାର କଥା ସଡ଼କ ପଥରେ ଏହାକୁ ପ୍ରାଧାନ୍ୟ ଦିଆଗଲା। ତେଣୁକରି ଆପଣ ଦେଖିବେ ଗୋଟେ ମେଜର ଆପଣ ଦେଖିବେ ବଜେଟର ପୋର୍ସନ ଏକ ଅଂଶ ଆପଣଙ୍କର ନ୍ୟାସନାଲ ହାଇୱେ କ୍ଷେତ୍ର ହେଉଛି, ଆପଣଙ୍କର ବିଭିନ୍ନ ଜାଗାରେ ଏକ୍ସପ୍ରେସ ହାଇୱେଜ୍ ତିଆରି ହେଉଛି। ଆପଣ ଦେଖିବେ ଯେଉଁ ବାଜପେୟୀ ଆରମ୍ଭ କରିଥିଲେ ଯେଉଁ ଗୋଲ୍ଡେନ କ୍ୱାଡ୍ରାଙ୍ଗଲ କଥା, ଯେଉଁ ସ୍ୱର୍ଣ୍ଣ ଚତୁର୍ଭୁଜ କଥା, ତାକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ମୋଦୀ ସରକାର ଆସିଲା ପରେ। କେବଳ ସ୍ୱର୍ଣ୍ଣ ଚତୁର୍ଭୁଜ ସୀମିତ ରହିଲା ନାହିଁ, ଇଏ ସମସ୍ତ ଲେନ୍କୁ ସମସ୍ତ ଜାତୀୟ ରାଜପଥକୁ 6 ଥାକିଆ ରାଜପଥ ତିଆରି କରିବା ଇଏ କାମ ଆରମ୍ଭ ହୋଇଛି। ଯେଉଁକି ଓଡ଼ିଶାରେ ଆମ କ୍ଷେତ୍ର ଦେଖିବେ, ଓଡ଼ିଶାରେ ଆମେ ଆମର ଗଞ୍ଜାମ ଜିଲ୍ଲା ସ୍ତର ଦେଖିବେ, ଇଏ ତାର ଅଧମନ୍ତ୍ରୀ ଆମର ଇଥିଲା, ଆପଣଙ୍କର ଇଚ୍ଛା ପଟୁ ଯୋଡ଼ି ହେଇପାରୁନଥିଲା, ତେଣୁ ତାକୁ ଏବେ କାମ ଆରମ୍ଭ ହୋଇଛି। ତେଣୁ ଯୋଗାଯୋଗ ହେଉଛି ଏକ ସୁଦୃଢ଼ ଭିତ୍ତିଭୂମି ତିଆରି କରିବା, ସେ ଲକ୍ଷ୍ୟ ନେଇକରି ହେଇଛି ଏବଂ ଓଡ଼ିଶା ଏ କ୍ଷେତ୍ରରେ ସବୁ ଲାଭବାନ ହେଇଛି। ଆପଣ ଦେଖିବେ ଓଡ଼ିଶା ଯଦି ରେଳବାଇ କ୍ଷେତ୍ରରେ ଯେତିକି ପାଇଛି ଏଇଥର ବଜେଟ୍ରେ ପାଖାପାଖି 10,298 କୋଟି ଟଙ୍କା। ପୂର୍ବରୁ ବିଭିନ୍ନ ସରକାର ସଂକଳ୍ପ ନିଅନ୍ତି, ପ୍ରମିସ କରିବାରେ କୌଣସି ସରକାର ଖିଲାପ କରିନାହାନ୍ତି, ଅବହେଳା କରିନାହାନ୍ତି, କିନ୍ତୁ ଯାହା ପ୍ରମିସ କରନ୍ତି, ଯାହା ସଂକଳ୍ପ କରନ୍ତି, ତାକୁ ରୂପାନ୍ତର କରିବା, ତାକୁ କାର୍ଯ୍ୟରେ ଲଗେଇବା, ତାକୁ ସିଦ୍ଧାନ୍ତରେ ପହଞ୍ଚିବା, ତାକୁ ସିଦ୍ଧି ପ୍ରାପ୍ତି କରିବା, ଏଇଟା ହେଉଛି ସବୁଠୁ

0: ଦ୍ୱାରା ବହୁତ ତ୍ୱରିତ ହେଇଯାଇଛି, କ୍ଷିପ୍ର ହୋଇଯାଇଛି, ଲୋକଙ୍କ ପାଖରେ ସମୟର ଅଭାବ ରହୁଛି, ତେଣୁ କେତେ ଶୀଘ୍ର ଗୋଟିଏ ଡେଷ୍ଟିନେସନରୁ ଆଉ ଗୋଟିଏ ଡେଷ୍ଟିନେସନ, ଗୋଟିଏ ଲକ୍ଷ୍ୟସ୍ଥଳରୁ ଆଉ ଗୋଟିଏ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ତା ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି। ପୂର୍ବରୁ ଆପଣ ଦେଖୁଥିଲେ ବଡ଼ ବଡ଼ କ୍ୟାପିଟାଲ ରାଜଧାନୀରେ ହିଁ ହେଉଥିଲା, ଆପଣଙ୍କର ଉଡ଼ାଜ ପଡ଼ିଆ ବା ଏରୋଡ୍ରମ ହେଉଥିଲା। ଏହି ଆଶା ପରେ ମୋଦି ସରକାର ଆସିଲା ପରେ ସେ କହିଲେ ସାଧାରଣ ଚପଲ ପିନ୍ଧୁଥିବା ଲୋକଟି ମଧ୍ୟ ଉଡ଼ାଜାହାଜରେ ବୁଲିବ, ଉଡ଼ାଜାହାଜରେ ଉଡ଼ିବ, ତା ଲୋକସ୍ଥଳରେ ପହଞ୍ଚିବ, ସେ ପ୍ରାବଧାନ କରିବାକୁ ହେବ। ତେଣୁକରି ଉଡ଼ାନ ଯୋଜନା ଆରମ୍ଭ ହେଲା। ଉଡ଼େ ଦେଶ କି ଜନତା ସ୍ଲୋଗାନ ନେଇକରି ଭାରତବର୍ଷର ସମସ୍ତ ଲୋକ ଆକାଶ ମାର୍ଗରେ ଉଡ଼ି ପାରିବେ। ଏହି ଦୃଷ୍ଟିଭଙ୍ଗୀ ରଖିକିରି ଛୋଟ ଛୋଟ ସହର ଗୁଡ଼ା ମଧ୍ୟ କନେକ୍ଟିଭିଟି ଆରମ୍ଭ ହେଉଛି ଉଡ଼ାନ ଯୋଜନାରେ। ଆପଣ ଯଦି ଦେଖିବେ ଓଡ଼ିଶା କ୍ଷେତ୍ରରେ, ମୁଁ ଭାବୁଛି ଓଡ଼ିଶାରେ ତ ସର୍ବାଧିକ ଉଡ଼ାଜ ପଡ଼ିଆ ଅଛି। ଆମର କେବଳ ରଙ୍ଗେଲି ଉଡ଼ା ଯେଉଁ ତ ପୁରୁଣା, ସିଏ ହେଉଛି ଆପଣଙ୍କର ବ୍ରିଟିଶ ଅମଳର, ଆପଣଙ୍କ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ସିଏ ତ କଥା। ତେଣୁ ରଙ୍ଗେଲି ଉଡ଼ା ତ ଚାଲିଛି, କାମ ଚାଲିଛି, ତାକୁ ଏକ୍ସପାନ୍ସନ୍ କଥା, ତା ବାଦ ଜୟପୁର କହିବେ, ଉତ୍କେଲା କହିବେ, ଅମରଦାଉଡ଼ କହିବେ, ପାନପୁର କଥା କହିବେ, ଏସବୁଗୁଡ଼ିକରେ ଏସବୁଗୁଡ଼ିକରେ ନୂଆ ନୂଆ ବିମାନ ବନ୍ଦର କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଏବଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଭାବରେ ଯଦି ଭୁବନେଶ୍ୱର ଗୋଟିଏ ଥିଲା, ବର୍ତ୍ତମାନ ପୁରୀରେ ଦ୍ୱିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ତିଆରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆପଣଙ୍କର କେନ୍ଦ୍ର ସରକାର ଏହା ଉପରେ ସବୁଜ ସଙ୍କେତ ଦେଇସାରିଛନ୍ତି, ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଉଡ଼ାଜାହାଜକୁ ମଧ୍ୟ ସରକାର ବର୍ତ୍ତମାନ ଗୁରୁତ୍ୱ ଦେଉଛନ୍ତି।
1: ସାର୍ ଆଉ ଗୋଟେ ଦେଖନ୍ତୁ, କୃଷି ସମବାୟ ଓ ମତ୍ସ୍ୟଚାଷୀଙ୍କର କଲ୍ୟାଣ ପାଇଁ କ'ଣ କ'ଣ ସବୁ ଯୋଜନାମାନ ହାତକୁ ନେଇଛନ୍ତି
0: ସରକାରଙ୍କର? ତିନି ସେକ୍ଟରକୁ ବର୍ତ୍ତମାନ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି।
1: ଆଜ୍ଞା,
0: ଆମେ କହୁଛୁ ଭିତ୍ତିଭୂମିରେ ବିକାଶ ହେବା ଦରକାର। ପ୍ରଥମ ଭିତ୍ତିଭୂମି ହେଲା ବୋଧି ଏ ରେକର୍ଡ ସଂଖ୍ୟକ ରେକର୍ଡ ପରିମାଣ ବଜେଟ୍ ଏଇ 2025-26 ଆର୍ଥିକ ବର୍ଷରେ ଆମେ ପାଇଛେ। ଏବଂ ଆପଣ ଦେଖିବେ ରେଳ

0: ବର୍ତ୍ତମାନ ଦେଖନ୍ତୁ ଯେଉଁ କୃଷି କ୍ଷେତ୍ରରେ ଏବେ ନୂଆ ଯୋଜନା ଯେଉଁ ଆରମ୍ଭ କରିଛନ୍ତି, ଆୱାରନେସ୍ ପ୍ରୋଗ୍ରାମ୍ ଚାଲିଛି, କ୍ଷେତ ବଚା ଅଭିଯାନ, କ୍ଷେତ ବଚା ଅଭିଯାନର ଯେଉଁ ମୂଳ ଲକ୍ଷ୍ୟ କ'ଣ ସାର୍? ସେଠାରେ
1: ଦେଖନ୍ତୁ, କ୍ଷେତ ବଚାଅ ଅର୍ଥାତ୍ କୃଷି ଆଉ କୃଷକ ଉଭୟଙ୍କୁ ବଞ୍ଚିବା ଦରକାର। କୃଷି ନ ବଞ୍ଚିଲେ କୃଷକ ବଞ୍ଚିବ ନାହିଁ। ଯେଉଁ କଥା ମୂଳରୁ ଆମେ ପୂର୍ବରୁ କହୁଥିଲୁ, ଇଣ୍ଡିଆ ଲିଭ୍ସ ଇନ୍ ଭିଲେଜେସ୍। ଭାରତବର୍ଷର 80% ଅର୍ଥନୀତି କୃଷି ହିଁ ଆସେ। ଆମର ଗ୍ରୋମସ୍ ପ୍ରଡକ୍ଟର 80% 80% ହେଉଛି ଆପଣଙ୍କ ହେଉଛି ଏଗ୍ରିକଲଚର ପ୍ରଡକ୍ସନ୍। ସେ ଏଗ୍ରିକଲଚର ହଉ ବା ଏଗ୍ରିକଲଚର ବେସ୍ଡ ଇଣ୍ଡଷ୍ଟ୍ରିଜ୍ ବି ହଉ, ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ପ୍ରଡକ୍ସନ୍ ହେଉଛି 80%। ତେଣୁ କୃଷିର ବିକାଶ କଥା ହେଉଛି ସବୁଠୁ ବଡ଼ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର, ଏବଂ ଗତ 12 ବର୍ଷରେ ଏକ ସବୁଠୁ ବଡ଼ ସଫଳତା, ସବୁଠୁ ବଡ଼ ଆପଣଙ୍କ କେବେ ଫୋକସ୍ ଦେଇଛନ୍ତି କୃଷି ବିସ୍ତାର ପାଇଁ। କ୍ଷେତ ବଚାଅ ଅଭିଯାନ ଆରମ୍ଭ ହୋଇଛି। କ୍ଷେତ ବଚାଅ ଅଭିଯାନ ଏହାର 2 ଦିଗ ରହିଲା। ଏକ ହେଲା କୃଷି ବଞ୍ଚିବେ, କୃଷି ବଞ୍ଚିଲେ କୃଷକ ବଞ୍ଚିବେ। ତେଣୁ କୃଷକକୁ ବଞ୍ଚାଇବାକୁ ହେଲେ ଆମେ କୃଷିର ବିସ୍ତାର ଦରକାର। କୃଷି ଜୀବୀମାନଙ୍କର ଆର୍ଥନୈତିକ ସ୍ୱାବଲମ୍ବୀ କରିବାକୁ ହେଲେ କୃଷିକୁ ଅଧିକ ପ୍ରାଧାନ୍ୟ ଦେବା ଦରକାର। ତେଣୁକରି ଆପଣଙ୍କୁ ଆସିଲା ଯେ ଫର୍ଟିଲାଇଜର କଥା,
0: ରାସାୟନିକ
1: ଲଗାମ ଦେବା ପଡ଼ିବ, ସେ କଥାକୁ ପ୍ରାଧାନ୍ୟ ଦିଆଗଲା। ଆପଣଙ୍କର ଯେ କେମିକାଲ ଫର୍ଟିଲାଇଜର ଯେଉଁ ବ୍ୟବହାର ତାକୁ କମେଇବାକୁ ପଡ଼ିବ। ଆପଣଙ୍କ ଜୈବ ସାର ଉପରେ ଜୈବିକ କୃଷି ଉପରେ ଅଗ୍ରାଧିକାର ଗୁରୁତ୍ୱ ଦେବା ଦରକାର। ଏହା ଉପରେ ସରକାର ପ୍ରାଧାନ୍ୟ ଦେଇଛନ୍ତି। ତେଣୁ ଏହା ଉପରେ ପ୍ରାଧାନ୍ୟ ଦେଇକି ସରକାର କ'ଣ କରିଛନ୍ତି ଯେ କେବଳ ଖାଲି ଯେଉଁ କୃଷି ଜୈବ କୃଷିକୁ ପ୍ରାଧାନ୍ୟ ଦେବା ବା ଆପଣଙ୍କ ଜିଆ ଚାଷ କରିବା ସେ କଥା ନୁହଁ। କୃଷି କୃଷିର ବିକାଶ ପାଇଁ ବୋଲି ମଧ୍ୟ ଯେଉଁ ଆପଣଙ୍କର କୃଷି ସିଞ୍ଚାଇ ଯୋଜନା, ଯେଉଁଟାକି ଆପଣଙ୍କର ଏଗ୍ରିକଲଚରର ଏକ୍ସପାନ୍ସନ୍ କଥା କୁହାଯାଉଛି, ଜଳସେଚନର ସମ୍ପ୍ରସାରଣ କଥା କୁହାଯାଉଛି, ଆପଣଙ୍କର PM କିଷାନ କଥା କୁହାଯାଉଛି, ଯିଏକି ପ୍ରତ୍ୟେକ କୃଷକଙ୍କୁ ଦେଇଛନ୍ତି।
0: ଆଜ୍ଞା,
1: ଆମେ କହୁଛୁ ଭିତ୍ତିଭୂମିର ବିକାଶ ହେବା ଦରକାର। ପ୍ରଥମ ଭିତ୍ତିଭୂମି ହେଲା ଇଣ୍ଡଷ୍ଟ୍ରିଆଲାଇଜେସନ୍, ହେଭି ଇଣ୍ଡଷ୍ଟ୍ରିଆଲାଇଜେସନ୍, ମାନେ ମୁଁ କହିବାକୁ ଚାହୁଁଛି ବ୍ୟାପକ ଟଙ୍କା। ଇଏ ତ ଏକ ସବୁଠୁ ଏକ ମହତ୍ତ୍ୱ ଲକ୍ଷ୍ୟ, ଏକ ମହତ୍ତ୍ୱ କାର୍ଯ୍ୟ ସରକାରଙ୍କର। ସେମିତି ଆପଣ ଦେଖିବେ

0: ତାଙ୍କ ଦବଦବା ରହୁଥିଲା, ଘରେ ଘରେ ନକ୍ସଲ ପହଞ୍ଚୁଥିଲେ, ଆଦିବାସୀମାନେ ପଦକୁ ଆସିପାରୁନଥିଲେ, ଭୟଭୀତ କରୁଥିଲେ। ତେଣୁ ନକ୍ସଲ ଦମନ ବିଶାବିଶ ଆଦିବାସୀର ବିକାଶ, ଏ ଦୁଇଟି ଯାକ କଥାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଗୋଟିଏ ରେଖାରେ ଗୋଟିଏ ପାଖରେ ଆଦିବାସୀମାନଙ୍କୁ ବିକାଶ ହେବ, ଅନ୍ୟପକ୍ଷ ମାନେ ଯେଉଁମାନେ ଆଦିବାସୀଙ୍କୁ ବ୍ୟବହାର କରିକି ଅସ୍ତ୍ର କରିକି ସେ ଅଞ୍ଚଳକୁ ଅନୁନ୍ନତ କରିବାକୁ ଚାହୁଁଥିଲେ ନକ୍ସଲ ମାଓବାଦୀ, ତାଙ୍କର ବି ନିପାତ କରାଯିବ। ତେଣୁ ଏ ଦୁଇଟି କଥା ସରକାର ପ୍ରାଧାନ୍ୟ ଦେଇକରି କାମ ଆରମ୍ଭ କରିଛନ୍ତି, ଯାହାଫଳରେ କି ବର୍ତ୍ତମାନ ଓଡ଼ିଶା ପ୍ରାୟତଃ ନକ୍ସଲ ମୁକ୍ତ ହୋଇଛି, ଏବଂ ଆପଣ ଦେଖିବେ ସେ ଅନୁସାରେ ମଧ୍ୟ ବିକାଶ ଧାରା ହୋଇଛି। ଆଦିବାସୀମାନଙ୍କ ପାଇଁ ଆପଣ ପକ୍କା ଘର ଯୋଗାଇବା, ଆଦିବାସୀ ଗାଁକୁ ବିଦ୍ୟୁତକରଣ କରିବା, ଆଦିବାସୀମାନଙ୍କ ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାପ୍ ଜରିଆରେ ପହଞ୍ଚିବା, ଅଙ୍ଗନବାଡ଼ି କେନ୍ଦ୍ରକୁ ତିଆରି ନିଜସ୍ୱ ଅଙ୍ଗନବାଡ଼ି ଗୃହ ତିଆରି କରିବା, ପିଲାମାନଙ୍କୁ ମାଗଣା ଶିକ୍ଷା ଦେବା, ସ୍କୁଲ ଘର ତିଆରି କରିବା, ହସ୍ପିଟାଲ ତିଆରି କରିବା, ଏ ସମସ୍ତ କଥା ହେଉଛି ଆଦିବାସୀ ଅଞ୍ଚଳର ବିକାଶରେ ଏକ ଏକ ନମୁନା।
1: ସାର୍ ଆଉ ଗୋଟେ କଥା, ଆମର ମୋଦି ସରକାର ସହରାଞ୍ଚଳ ଗ୍ରାମୀଣ ବିକାଶ ଉପରେ କ'ଣ କ'ଣ ସବୁ କାମ କରୁଛନ୍ତି?
0: ସରକାର ଯେତିକି ଗୁରୁତ୍ୱ ଦେଉଛନ୍ତି ସହର ବିକାଶ ପାଇଁ, ସେତିକି ଗୁରୁତ୍ୱ ବି ଦେଉଛନ୍ତି ଗ୍ରାମାଞ୍ଚଳ ବିକାଶ ପାଇଁ।
1: ଆଜ୍ଞା, ହଉ ଯାହା ହଉ ସାର୍, ଆପଣ ଅଳ୍ପ ସମୟ ମଧ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣ ତାଙ୍କର ଯୋଜନା ଏବଂ ବିଭିନ୍ନ ପ୍ରକାର ସହାୟତା ଉପରେ ଆପଣ ଆଲୋଚନା କଲେ, ସେଥିପାଇଁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସବକେ ସାଥ ସବକେ ବିକାଶ।

ଏଥର ଶୁଣିବା ଡକ୍ଟର ହୃଷିକେଶ ପଣ୍ଡାଙ୍କର ରଚନାରୁ ଏଥର ସୁଗମ ସଙ୍ଗୀତ। ପ୍ରଥମ ଗୀତରେ ଶିଳ୍ପୀ ହେଲେ ସ୍ୱାଗତିକା ମହାପାତ୍ର।

ଭାରତୀୟ ସମ୍ପ୍ରଦାୟ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶ ଦିଗରେ ବହୁମୁଖ୍ୟ ସାଂସ୍କୃତିକ ଶକ୍ତିର ଯୋଗଦାନ ରହିଛି ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ବିରୋଧୀ ଦଳ ନେତା ଏଙ୍ଗସ୍ ଟେଲରଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଶ୍ରୀ ଟେଲର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଷ୍ଟ୍ରେଲିଆର ପ୍ରକୃତ ବନ୍ଧୁ ବୋଲି ବର୍ଣ୍ଣନା କରି ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ୟୁରାନିୟମ୍ ରପ୍ତାନୀ ଭଳି ପଦକ୍ଷେପକୁ ସମର୍ଥନ କରିଥିଲେ। ଦେଶର ବିଦ୍ୟୁତ୍ ଚାହିଦାର 85% ଦ୍ୱିତୀୟ ଥର ଲାଗି ସ୍ୱଚ୍ଛ ଶକ୍ତି ଦ୍ୱାରା ପୂରଣ ହୋଇପାରିଛି ବୋଲି ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ଚଳିତ ମାସ 6 ତାରିଖରେ ନବୀକରଣୀୟ ଶକ୍ତି ଉତ୍ସରୁ 50.2% ଶକ୍ତି ଯୋଗାଣ ସଫଳ ହୋଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏ କ୍ଷେତ୍ରରେ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ କରୁଛି। ଜମ୍ମୁ କାଶ୍ମୀରରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଡିଜିଟାଲ ତଥ୍ୟ ଆଧାରରେ 100% ଗୃହ ଗଣନା କରାଯାଇଛି। ପ୍ରାୟ ମାସେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟରେ 24,000 ଗୃହ ଗଣନା କରାଯାଇଥିବା ଜଣାପଡ଼ିଛି। ଏବେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଜନଗଣନା ଏବଂ ଅକ୍ଟୋବର ମାସ ସୁଦ୍ଧା ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଜୋରାମ ଅନିୟ ଆଜି ନୂଆଦିଲ୍ଲୀରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମାକ୍ରାଫି ଏବଂ ତାଙ୍କ ପ୍ରତିନିଧି ଦଳ ସହ ଶିଶୁ କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦେଶରେ ବିଦ୍ୟାଳୟ, ଶିକ୍ଷା ଏବଂ ମାନବ ବିକାଶ ସମ୍ବନ୍ଧୀୟ ବ୍ୟବସ୍ଥାକୁ ସହଯୋଗ ଭିତ୍ତିରେ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହୋଇଛି। ନୀତି ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଲୋଚନା କାଳରେ ନିରାପଦ ଏବଂ ସମାବେଶୀ ଶିକ୍ଷଣ, ଶିକ୍ଷକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ବିକାଶ, ସାଇବର ନିରାପତ୍ତା ଓ ଡିଜିଟାଲ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ୍ଗୁଡ଼ିକରେ ଏହିସବୁ ବ୍ୟବସ୍ଥାଗୁଡ଼ିକ କିଭଳି ସୁଦୃଢ଼ ଭାବେ ଲାଗୁ କରାଯାଇପାରିବ ସେ ନେଇ ପ୍ରତିନିଧି ଦଳଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା କାଳରେ ଡକ୍ଟର ଅନ୍ୟ ନୀତି ନିର୍ଦ୍ଧାରଣ, ସମ୍ପ୍ରଦାୟ ଯୋଗଦାନ, ବିପର୍ଯ୍ୟୟ ମୁକାବିଲା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ସୁନିଶ୍ଚିତ କରି ଶିଶୁ ବିକାଶ ଏବଂ ଶିକ୍ଷା ପ୍ରସାର ଉପରେ ମତ ଉପସ୍ଥାପନ କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ରାଜ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ 7-ଜଣିଆ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ବଜେଟ୍ ଅଧିବେଶନରେ କମିଟି ଗଠନ ଲାଗି ଘୋଷଣା କରିଥିଲେ। ଆସନ୍ତା 6 ମାସ ମଧ୍ୟରେ ଏକକ ନାଗରିକ ସଂହିତା ଚିଠା ପ୍ରସ୍ତାବ କମିଟି ଦାଖଲ କରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଗୁଜରାଟର ସୁରତରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ସମନ୍ୱୟ କମିଟି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଥଇଥାନ

0: ସେଠାକାର ଗଣମାଧ୍ୟମ ସୂଚନା ମୁତାବକ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱର୍ଗତ ଖାମନେଇଙ୍କ ପାର୍ଥିବ ଶରୀରକୁ ବିମାନ ସହାୟତାରେ ଇମାମ ରେଜା ପର୍ଯ୍ୟନ୍ତ ନିଆଯାଇଥିଲା। ଫିଫା ବିଶ୍ୱକପ୍ରେ ଆଜି ବିଳମ୍ବିତ ରାତିରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ 2-0 ମରକୋକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଏଥିସହିତ ପ୍ରଥମଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ବିଶ୍ୱକପ୍ ସେମିଫାଇନାଲ୍ରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ ଦୁଇଟି କ୍ୱାର୍ଟର ଫାଇନାଲ୍ରେ ନରୱେ ଏବଂ ଇଂଲଣ୍ଡ ଓ ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆଜି ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ। ଲର୍ଡ଼ସରେ ପ୍ରଥମଥର ପାଇଁ ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଏହି ଟେଷ୍ଟ ମ୍ୟାଚ୍ରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଅଷ୍ଟ୍ରେଲିଆ ଗସ୍ତ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା କ୍ଷେତ୍ରରେ ଦୃଢ଼ ସଂକଳ୍ପ ପ୍ରଦାନ କରିଥିବା ସୂଚନା। ଦ୍ୱିତୀୟ ଥର ଲାଗି ଦେଶର ବିଦ୍ୟୁତ୍ ଚାହିଦାର 50% ପୂରଣ କରିଛି ସ୍ୱଚ୍ଛ ଶକ୍ତି। ମହାରାଷ୍ଟ୍ରରେ ଏକକ ନାଗରିକ ସହିତ ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି 7-ଜଣିଆ କମିଟି ଗଠିତ ଏବଂ ଫିଫା ବିଶ୍ୱକପ୍ର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ସ୍ପେନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: This is Akashwani and I am Valsa Williams with Midday News. The headlines. Prime Minister Narendra Modi to arrive shortly in Auckland on two-day visit to hold talks with his New Zealand counterpart. Centre amends drugs rules to regulate high alcohol containing drug formulations. India strongly condemns conflict-related sexual violence at UNSC, describes it as tool of war and terrorism. IMD issues red alert for heavy to very heavy rainfall in Uttarakhand today. In FIFA World Cup, Spain to face Belgium in second quarter-final tonight. And in women's cricket, India to take on England in historic one-off test match at Lord's Cricket Ground in London this evening. Prime Minister Narendra Modi will shortly reach Auckland on a two-day visit to New Zealand on the third and last leg of his three-nation visit. Mr. Modi will hold talks with his New Zealand counterpart, Christopher Luxon. Both leaders will review the entire gamut of the bilateral relationship, which has seen significant progress.

0: ସବୁ ସ୍ଥାନରେ।
1: ଆବଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଓ ରୋଜଗାର ଭିତ୍ତିକ ଶିକ୍ଷାଦାନ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅନୁଗୁଳ ଜିଲ୍ଲା ପାଲହଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ ଓ ଅସ୍ଥାୟୀ କ୍ୟାମ୍ପସ୍ର ଉଦ୍ଘାଟନ ସମାରୋହରେ ଆଭାସୀ ଜରିଆରେ ସାମିଲ ହୋଇ ଶ୍ରୀ ପ୍ରଧାନ କହିଛନ୍ତି, କୌଣସି ଅଞ୍ଚଳର ପ୍ରଗତି ତା ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପାଲହଡ଼ା ସମେତ ଆଖପାଖ ଅଞ୍ଚଳ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନରେ ବିଶେଷ ସହାୟକ ହେବ। ସମାଜର ଶେଷ ଧାଡ଼ିରେ ଥିବା ପିଲାଟି ପାଖରେ ଶିକ୍ଷା ସହଜରେ ପହଞ୍ଚିପାରିଲେ ଏହା ସାର୍ଥକତା ଲାଭ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ସଦନଠାରେ 198ତମ ରକ୍ଷା ପେନ୍ସନ୍ ସମାଧାନ ଆୟୋଜନ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ସେନା ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ ମହାନିୟନ୍ତ୍ରକଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ସଶସ୍ତ ବାହିନୀର ଅବସରପ୍ରାପ୍ତ ସୈନିକ ଏବଂ ଭେଟେରାନ୍ମାନଙ୍କ ପେନ୍ସନ୍ ଜନିତ ବିଭିନ୍ନ ଅଭିଯୋଗ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇଛି। ବିଶେଷକରି ବିଚାରାଧୀନ ମାମଲାଗୁଡ଼ିକର ସମାଧାନ, ସରଳ କାର୍ଯ୍ୟପନ୍ଥା ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ୍ ଅନିନ୍ଦ୍ୟ

ଓ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଏ ସମ୍ପର୍କରେ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି,
1: ସ୍ନାନ ପୂର୍ଣ୍ଣିମା ମଧ୍ୟରାତ୍ର ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ ପକ୍ଷ କାଳ ମହାପ୍ରଭୁଙ୍କ ଦିବ୍ୟ ଅଣସର ଲୀଳା ଅନୁଷ୍ଠିତ ହୁଅନ୍ତି, ଯାହା ମଧ୍ୟ କେବଳ ଦୈତା ପତି ମହାପାତ୍ର ଏବଂ ସର୍ବୋପରି ଦତ୍ତ ମହାପାତ୍ର ସେବକମାନେ ପ୍ରବେଶ କରି ନିଜର ସ୍ୱତନ୍ତ୍ର ସେବାକୁ ସମର୍ପଣ କରନ୍ତି। ଦଶମୀ ଦିନ ଶାନ୍ତଙ୍କ ଶ୍ରେୟଙ୍ଗରେ ସୁସ୍ଥତା ଆସିଯିବ, ଶ୍ୱାସ ହେଇଯିବେ ମହିମା ମହାପ୍ରଭୁ, ଏବଂ ତାପରେ ଚକା ବିଜେ ହେବେ। ତିନିଟି ଚକା ବୈଠି ଉପରେ କାଳିଆ ସାନ୍ତେ ବଡ ଠାକୁର ସୁଭଦ୍ରାଙ୍କ ସହିତ ଚକା ପାରି ବସିବେ ଏବଂ ସେ ଦିବ୍ୟ ଦୃଶ୍ୟର ଦର୍ଶନ ହେବ। ତାହା ହେଉଛି ଚକା ବିଜେ ପର୍ବ।
0: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର 6 ଦିନର ଅପେକ୍ଷା। ରଥ ଖଳେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆକର୍ଷଣୀୟ ଝୋଟିଚିତା କାର୍ଯ୍ୟ ଜାରି ରହିଛି, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତା ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରଥରେ ବସି ଅଗଣିତ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ସ୍ମୃତିରେଖା ତାରିଣୀ।
2: ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଉଛି। ଦେଶରେ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲକୁନିଙ୍କ ଅବଦାନକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତୀୟ ମତ୍ସ୍ୟଚାଷୀ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ ଏବଂ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ 78 ପରିବାରକୁ ପୁନର୍ବାସ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାର 8,43,63,932 ଟଙ୍କା ସଂଶୋଧିତ ଆର୍ଥିକ ରାଶି ଅନୁମୋଦନ କରିଛନ୍ତି। ଏ ସମ୍ପର୍କିତ ଅନୁମୋଦନ ଆଦେଶ ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହୋଇଛି। ବରଗଡ଼ ଜିଲ୍ଲାରେ ଜନଗଣନା ନିମନ୍ତେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ 4-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜନଗଣନା 2027 କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାରେ ଚଳିତ ମାସ 7 ତାରିଖରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ଥିଲା। ଜନଗଣନା 2027ର ସଫଳ ରୂପାୟନ ପାଇଁ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ 5-ଦିନିଆ ପ୍ରଶିକ୍ଷଣ ଶିବିର ଆଜି ସମାପ୍ତ ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ଆଇନ ସହାୟତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଅନ୍ତେବାସୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟୋପଯୋଗୀ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା ନେଇ ବୌଦ୍ଧ ଜିଲ୍ଲା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ଜିଲ୍ଲାପାଳ ସହରର 5 କିଲୋମିଟର ପରିସର ମଧ୍ୟରେ ଥିବା ଅଞ୍ଚଳକୁ ଆସନ୍ତା 16-27 ତାରିଖ ପର୍ଯ୍ୟନ୍ତ ନିଷେଧ ଉଡ଼ାଣ କ୍ଷେତ୍ର ଭାବରେ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଡ୍ରୋନ୍ର ଅନଧିକୃତ ପରିଚାଳନା ପରେ ନିଷେଧାଦେଶ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପ୍ରସ୍ତୁତି ନେଇ ଭୁବନେଶ୍ୱରରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ଆସନ୍ତା ବର୍ଷ ଏପ୍ରିଲ୍ ମେ ମାସରେ ଅନୁଷ୍ଠିତ ହେବ ପଞ୍ଚାୟତ ଓ ପୌର ନିର୍ବାଚନ। ଶ୍ରୀମନ୍ଦିରରେ ଆଜି 10ମୀ ତିଥିରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଚକା ବିଜେ ନୀତି ଏବଂ ମତ୍ସ୍ୟଚାଷୀଙ୍କ ବିକାଶ ଓ ଅବଦାନକୁ ସ୍ୱୀକୃତି ପ୍ରଦାନ ଲକ୍ଷ୍ୟ ନେଇ ପାଳନ କରାଯାଉଛି ଜାତୀୟ ମତ୍ସ୍ୟଚାଷୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋଏଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ।
2: ଗାନ୍ଧୀ ଚିନ୍ତନ ଓ ଦର୍ଶନର କାର୍ଯ୍ୟକ୍ରମ ଗାନ୍ଧୀ ଚର୍ଚ୍ଚାକୁ ସ୍ୱାଗତ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ବସିବେ, 10 lakh ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଠ
2: ଗୋଟେ ଲିଙ୍କ ପଠିଛି, ଏବେ ପ୍ରୋସେସିଂ ପାଇଁ 2 lakh ପଠାନ୍ତୁ, ବାକି ପରେ।
1: ସାର୍ 2 lakh
3: କ'ଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୋଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।

0: ଭାଇ ନମସ୍କାର, ଆପଣ କେମିତି ଅଛନ୍ତି ଭାଇ କୁହନ୍ତୁ ଟିକେ।
1: ହଁ, ମୁଁ ବହୁତ ଭଲରେ ଅଛି। ଆଉ ଆଶା ଭିକ୍ଷା କରୁଛି ଆପଣ ମାନେ ଜଗନ୍ନାଥ ଥିବାରୁ, ମା ମଙ୍ଗଳାଙ୍କ ଥିବାରୁ ବହୁତ ଭଲରେ ଥିବେ। ଆପଣଙ୍କ ଚଲା ପଥରେ ସୁଖ ବୃଷ୍ଟି ହେଉ, ଏଇଆ କାମନା କରୁଛି।
0: ବହୁତ ବହୁତ ଧନ୍ୟବାଦ ଭାଇ।
2: ଆଚ୍ଛା ଭାଇ, ଆପଣ କଣ ନିୟମିତ ଭାବେ ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି?
1: ଯୁବବାଣୀ କେତେ ବର୍ଷ ପ୍ରଥମ ଅଙ୍ଗାଙ୍ଗୀ ଭାବେ ଜଡିତ। ଯୁବବାଣୀକୁ ଛାଡିକିରି ମୁଁ କେବେ ରହିଲେ ତାର ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣେ। ପ୍ରତ୍ୟେକ ଉପସ୍ଥାପକ ଉପସ୍ଥାପିକା ଭାଇ ଭଉଣୀ ମାନଙ୍କର ଅଖୁଲ ସ୍ନେହ, ସାହାଯ୍ୟ, ସହାନୁଭୂତି ଏବଂ ଭଲ ପାଇବା, ଆଉ ଯୁବବାଣୀ ବିଷୟରେ ଯେତେ କମ କହିବି ସେତେ ମୋ ପାଇଁ ଭାଷା ପରିଲକ୍ଷିତ ହବ। ଆଉ ଯୁବବାଣୀ ତ ଶିଖର ଦେଶ ଛୁଇଁକି ବି କହିଲେ ଅତ୍ୟୁକ୍ତି ହେବ ନାହିଁ।
0: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଟା ଜାଣିକି ବହୁତ ଖୁସି ଲାଗିଲା। ଆଚ୍ଛା ଭାଇ, ଆଜିର ମହ୍ଲାର କାର୍ଯ୍ୟକ୍ରମରେ ଆପଣଙ୍କ ଅନୁରୋଧର ଗୀତ କଣ, ଆପଣଙ୍କ ମନ ପସନ୍ଦର ଗୀତ?
1: ଦେଖନ୍ତୁ, ବର୍ଷା ଋତୁ ଚାଲିଛି, ସେଇ ବିଷୟକୁ ଆଧାର କରିକି ଗୋଟେ ଗୀତ ରଖିଛି। ଚଳଚ୍ଚିତ୍ର ଗୀତ ହେଲା ଚଳଚ୍ଚିତ୍ରର ନାଁ ମଜବୁର, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡୁଆଲ। ଗୀତଟି ହେଲା ରିମ୍ ବରସା ବାହାରେ ପାନି ଅନ୍ଦର ଆଗ ଲାଗି ହେ।
2: ଆମେ ନିଶ୍ଚୟ ଆପଣଙ୍କ ମନ ପସନ୍ଦର ଗୀତ ଆପଣଙ୍କୁ ଶୁଣାଇବୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶ ବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ପୁରୀ ରଥଯାତ୍ରାର ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ସହଯୋଗ ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରଥଯାତ୍ରା ନୀତିକାନ୍ତିର ସମାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ଜଣାପଡ଼ିଛି, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ 12,000 ପୁଲିସ୍ କର୍ମଚାରୀ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ 19 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି 463 ସିସିଟିଭି କ୍ୟାମେରା ଲଗାଯିବା ସହ ଶ୍ରଦ୍ଧାଳୁମାନଙ୍କୁ ଜରୁରୀ ସୂଚନା ପ୍ରଦାନ ପାଇଁ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଇଭାକୁଏସନ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି। ଏହା ସହ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ 8 ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ନୂଆଦିଲ୍ଲୀ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣଠାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏବିଡିଏମ୍ର ତୃତୀୟ ମିଶନ ଷ୍ଟିଅରିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅଗ୍ରଗତି ଓ ସଫଳତା ସମ୍ପର୍କରେ ସମୀକ୍ଷା କରାଯିବା ସହିତ 2031 ମସିହା ପର୍ଯ୍ୟନ୍ତ ମିଶନର ସମ୍ପ୍ରସାରଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଏବିଡିଏମ୍କୁ ଆଗାମୀ 2026 2031 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ପାଇଁ 2,700 କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ ସହ ମିଶନ ଷ୍ଟିଅରିଂ ଗ୍ରୁପ୍ର ଅନୁମୋଦନ ଲୋଡ଼ାଯାଇଛି। ମିଶନର ଆଗାମୀ ପର୍ଯ୍ୟାୟରେ ଦେଶର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ପ୍ରତିଟି ନାଗରିକଙ୍କୁ ଆଭା ଆଇଡି ସହ ଯୋଡ଼ିବା ଉପରେ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବା ପରେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ରୋଗ ନିରୂପଣ ଏବଂ ସ୍ୱାସ୍ଥ୍ୟ ଡାଟା ପରିଚାଳନାରେ କୃତ୍ରିମ ବୁଦ୍ଧିମତାର ସର୍ବୋତ୍ତମ ଉପଯୋଗ କରି ଚିକିତ୍ସା ପ୍ରକ୍ରିୟାକୁ ଅଧିକ ସହଜ ଓ ସ୍ୱଚ୍ଛ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଲୋକଙ୍କ ପାଇଁ ଡିଜିଟାଲ ଓପିଡି ପଞ୍ଜୀକରଣ ଏବଂ ଇ ସଞ୍ଜୀବନୀ ଟେଲି ଯୋଗାଯୋଗ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିବା ନେଇ ଡକ୍ଟର ମହାଲିଙ୍ଗ କହିଛନ୍ତି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ସହ ସୁଦୃଢ଼ ଶିକ୍ଷା ଭିତ୍ତିଭୂମି ଗଠନ

0: ଆରମ୍ଭ ହେବା ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖାଇ ସାରିଛନ୍ତି ସେମାନେ ଟଙ୍କା ଫେରସ୍ତ ପାଇବେ। ବ୍ଲକ ଆଣ୍ଡ କଲେଜକୁ ସରକାର ଅର୍ଥ ପ୍ରଦାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
1: କେଜିରୁ ପିଜି କେବଳ କେତେକ ପ୍ରଫେସନାଲ କଲେଜ, ପ୍ରଫେସନାଲ କୋର୍ସେସ, ସେଲ୍ଫ ଫାଇନାନ୍ସିଂ କୋର୍ସେସ ଏଗୁଡ଼ିକୁ ବାଦ ଦିଆଯାଇ ଆଉ ସବୁ କଲେଜର ସବୁ ଫୋଲ୍ଡ ଗୁଡ଼ିକୁ କେଜିରୁ ପିଜି ଫୋଲ୍ଡ ଭିତରକୁ ଅଣାଯାଇଛି। ତେଣୁ କେହି ବ୍ୟସ୍ତ ହେବା ଆବଶ୍ୟକତା ନାହିଁ, ଯେହେତୁ ଆଡମିସନ ପ୍ରୋସେସ ଆରମ୍ଭ ହୋଇଯାଇଥିଲା। ଯେଉଁ ଜାଗାରେ ବି ପିଲାମାନେ ପଇସା ବି ଦେଇଛନ୍ତି ତାହାକୁ ସରକାର ରିମ୍ବର୍ସ କରିବେ।
0: ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ ପ୍ରଦାନ ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ଉଲ୍ଲେଖ ରହିଛି, ଜମି ଲିଜ୍ ସଂକ୍ରାନ୍ତୀୟ ସମସ୍ତ ମାମଲାରେ ନ୍ୟାୟାଳୟଙ୍କ ଆଦେଶ, ପ୍ରଚଳିତ ଆଇନ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପାଳନ କରାଯିବା ଆବଶ୍ୟକ। ଏଥିରେ କୌଣସି ଅବହେଳାକୁ ଗୁରୁତର ଭାବେ ନିଆଯିବ। ରାଜ୍ୟ ସରକାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ, ବୁଣାକାର ଓ କାରିଗରଙ୍କ ଆର୍ଥିକ ଉନ୍ନତି ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମ୍ମତ କହିଛନ୍ତି। ପୁରୀରେ ବୟନିକାର ଏକ ନୂତନ ସୋରୁମ୍କୁ ଉଦ୍ଘାଟନ କରି ଶ୍ରୀ ବଳସମ୍ମତ କହିଛନ୍ତି, ଏଠାରେ ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଶ୍ରଦ୍ଧାଳୁମାନେ ରାଜ୍ୟ ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଏକତ୍ର ପାଇପାରିବେ। ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ବୁଣାକାରମାନଙ୍କ ପାଇଁ ବଜାର ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ଆସନ୍ତା ମାସରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଶେଷ ପାଇଁ ନିର୍ଦ୍ଧାରିତ ହୋଇଛି। ହିତାଧିକାରୀଙ୍କୁ ବାୟୋମେଟ୍ରିକ୍ ଇକେୱାଇସି କରିବାକୁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ଯୋଜନାରେ 317,966 ଜଣ ନୂତନ ଆବେଦନକାରୀ ରହିଛନ୍ତି। 82,036 ଜଣଙ୍କର ଡିବିଟିକୁ ସକ୍ରିୟ କରିବା ପାଇଁ କୁହାଯାଇଛି। ସେଥିମଧ୍ୟରୁ 28,611 ଜଣଙ୍କର ବାୟୋମେଟ୍ରିକ୍ ଇକେୱାଇସି ହୋଇନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।
2: ନିଜେ ଯାଇ ଜନସେବା କେନ୍ଦ୍ର ବା ମୋ ସେବା କେନ୍ଦ୍ରରେ ଇକେୱାଇସି ସମ୍ପନ୍ନ କରାଇଦେବେ ଜୁଲାଇ 25 ପୂର୍ବରୁ, ତାହେଲେ ଆପଣମାନେ ଯେଉଁମାନେ ଏଥିରେ ଡ୍ୟୁ ଅଛି ସେମାନଙ୍କୁ ସୁଭଦ୍ରା ବି ମିଳିଯାଇପାରେ। ଯୋଉ କିସ୍ତି ମିଳିବ ଆମର ରକ୍ଷାବନ୍ଧନରେ ତା ପୂର୍ବରୁ ଆକୁ ସାରିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଆଉ ଯେଉଁମାନଙ୍କ ଫିଲ୍ଡ ଇନକ୍ୱାରି ଆଗରୁ କେବେ ଯାଇଥିବେ ଫିଲ୍ଡ ଇନକ୍ୱାରି ପାଇଁ ଆପଣ ନଥିବେ ସେମାନେ ବି ଫିଲ୍ଡ ଇନକ୍ୱାରିରେ ସାମିଲ ହେଇପାରିବେ।
0: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓଟିସି ଆର୍ଥିକ ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କୁ 1,17,00,000 ଟଙ୍କାର ଲାଭାଂଶ ପ୍ରଦାନ କରିଛି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଟିସିର ପରିଚାଳନା ନିର୍ଦ୍ଦେଶକଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦଶମୀ ତିଥି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେଉଛି। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆଜି ଶୋଇବା ଅବସ୍ଥାରୁ ଉଠି ବସେ। ଅନବସର ଦଶମୀରେ ଶ୍ରୀଜୀଉମାନେ ଆଜି ଚକ ଉପରେ ବିରାଜମାନ କରିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅଣସର ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଅନୁଯାୟୀ ଦଳପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକରେ 140,83,00,000 ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ଥାନୀୟ ଆର୍ଏନ୍ସି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। 51,00,000 ଟଙ୍କା ବ୍ୟୟରେ 8 ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ପ୍ରାୟ 89,77,00,000 ଟଙ୍କା ବ୍ୟୟରେ ନିର୍ମିତ 15 ପ୍ରକଳ୍ପର ଲୋକାର୍ପଣ କରାଯାଇଛି। ସଫେଇ ମିତ୍ରଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ

0: ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ଓ ଆଇସିଏଆର୍ର ମିଳିତ ଆନୁକୂଲ୍ୟରେ ପାଞ୍ଚ ଦିନ ଅନ୍ତର୍ଜାତୀୟ କର୍ମଶାଳା ଓ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ କୃଷି କ୍ଷେତ୍ରରେ ଗବେଷଣା, ନବସୃଜନ ଓ ପ୍ରଯୁକ୍ତିର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷ ଦିବସ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ସୁଶାନ୍ତ ନାୟକ, ମଣ୍ଡଳ ସମବାୟ ନିରୀକ୍ଷକ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସଚେତନତା ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ହୀରାକୁଦ ଜଳଭଣ୍ଡାରର 8ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସହଯୋଗ ସମନ୍ୱୟ ରକ୍ଷା କରି ପୁରୀ ରଥଯାତ୍ରାର ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶର ଦୁର୍ଗମ ଅଞ୍ଚଳରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ। ଆଲେଖ୍ୟ ମଳୟ ରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ମାଛ ଚାଷ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରାଯାଉଛି। ଦେଶର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ମାଛ ଚାଷର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ମାଛ ଆଧାରିତ ପ୍ରୋଟିନ୍ର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଏବଂ ଗ୍ରାମାଞ୍ଚଳ ନିଯୁକ୍ତି କ୍ଷେତ୍ରକୁ ମତ୍ସ୍ୟ ଚାଷ ଅଧିକ ସଶକ୍ତ କରିପାରୁଛି। ଏ କ୍ଷେତ୍ରରେ ମତ୍ସ୍ୟ ଚାଷୀଙ୍କର ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି। ଚଳିତ ବର୍ଷ ଏକ ସ୍ଥାୟୀ ନୀଳ ଅର୍ଥନୀତି ପାଇଁ ମତ୍ସ୍ୟ ଚାଷୀଙ୍କ ସଶକ୍ତିକରଣ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମତ୍ସ୍ୟ ଚାଷୀଙ୍କର ପ୍ରୟାସ କେବଳ ଜୀବିକା ନିର୍ବାହ କରୁନାହିଁ, ବରଂ ଦେଶରେ ସ୍ଥାୟୀ ଜଳ ଚାଷ ଏବଂ ସମୃଦ୍ଧ ନୀଳ ଅର୍ଥନୀତିର ଦୃଷ୍ଟିକୋଣକୁ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛି। ଭାରତୀୟ ମତ୍ସ୍ୟଚାଷ କ୍ଷେତ୍ରରେ ପ୍ରଫେସର ଡକ୍ଟର ହୀରାଲାଲ ଚୌଧୁରୀ ଏବଂ ତାଙ୍କର ସହଯୋଗୀ ଡକ୍ଟର କେଏଚ୍ ଆଲୁକୁନିହିଙ୍କ ଅବଦାନକୁ ସମ୍ମାନ ପ୍ରଦାନ ଏବଂ ସ୍ମରଣ କରିବା ହେଉଛି ଆଜି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସେମାନେ ଦେଶରେ ମାଛ ଚାଷର ମାର୍ଗଦର୍ଶନ କରିଥିଲେ। 1957 ଆଜିର ଦିବସରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା। ଦେଶର ମତ୍ସ୍ୟଚାଷୀଙ୍କ ବିକାଶ ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଦିବସକୁ ମଧ୍ୟ ପାଳନ କରାଯାଇଥାଏ। ଏହା ମାଧ୍ୟମରେ ମତ୍ସ୍ୟ ସମ୍ପଦର ନିରନ୍ତର ପରିଚାଳନା ଏବଂ ଏ କ୍ଷେତ୍ରରେ ଅଧିକ ବିଚାର ବିମର୍ଶର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଏହି ଦିବସ ସୂଚିତ କରିଥାଏ। ଆଧୁନିକ ଜଳ ଚାଷ କୌଶଳ ଗ୍ରହଣ କରିବା, ମାଛ ଉତ୍ପାଦନରେ ଉନ୍ନତି ଆଣିବା ଏବଂ ଜଳୀୟ ସମ୍ପଦ ସଂରକ୍ଷଣ କରିବାରେ ମତ୍ସ୍ୟଚାଷୀଙ୍କର ଉତ୍ସର୍ଗ ଏବଂ ନବସୃଜନକୁ ଏହା ପରିପ୍ରକାଶ କରିଥାଏ। ବିଗତ କିଛି ବର୍ଷ ଧରି ବୈଜ୍ଞାନିକ ଗବେଷଣା ଏବଂ ପ୍ରଯୁକ୍ତି ବିଦ୍ୟା ହସ୍ତକ୍ଷେପ ଦ୍ୱାରା ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ମତ୍ସ୍ୟଚାଷକୁ ପ୍ରାଥମିକତା ପ୍ରଦାନ କରିବା ସହ ସରକାର ଦେଶରେ ନୀଳ ବିପ୍ଳବ ମାଧ୍ୟମରେ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଆଣିବାରେ ଲକ୍ଷ୍ୟ ରଖିଛନ୍ତି। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା, ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗତକାଲି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଥିଲେ। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ

0: ଅଭିବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ଦେଶରେ ଜଳ ସମ୍ପଦର ଶକ୍ତି ଏବଂ ସରକାରଙ୍କର ଏ ଦିଗରେ ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ଚିଙ୍ଗୁଡ଼ି ରପ୍ତାନୀରେ ଭାରତ ବିଶ୍ୱ ଅଗ୍ରଣୀ ରାଷ୍ଟ୍ର ମାନ୍ୟତା ପାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଚିଙ୍ଗୁଡ଼ି ଉତ୍ପାଦନ 270% ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ ସଶକ୍ତ ହୋଇଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଏବଂ ଦ୍ୱିତୀୟ ବୃହତ୍ତମ ଜଳଚର ପାଳନ ଦେଶ ଭାବେ ମାନ୍ୟତା ଲାଭ କରିଛି। ଦେଶର ମୋଟ ମାଛ ଉତ୍ପାଦନର 75%ରୁ ଅଧିକ ଅନ୍ତର୍ଦେଶୀୟ ମତ୍ସ୍ୟ ଚାଷରୁ ହିଁ ମିଳିପାରୁଛି। ସରକାର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ୱଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରିଛନ୍ତି। ଜାତୀୟ ମତ୍ସ୍ୟଚାଷୀ ଦିବସ ନୀଳ ଅର୍ଥନୀତି ବିପ୍ଳବ କ୍ଷେତ୍ରରେ ଆମର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ବ୍ରହ୍ମପୁର ଶ୍ରୋତନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ।

ଏହା ଛଡ଼ା ଉପସାଗରୀୟ ଅଞ୍ଚଳର ବିକାଶ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିବା ସହିତ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଭାରତ ଓମାନ ମଧ୍ୟରେ ରଣନୀତିକ ଭାଗିଦାରୀର ବିଶ୍ୱାସ ଓ ଶକ୍ତି ଏହି ଆଲୋଚନା ମାଧ୍ୟମରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଓମାନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ଓମାନ ମଧ୍ୟରେ ଦୀର୍ଘଦିନରୁ ରହିଆସିଥିବା ସାମୁଦ୍ରିକ ସମ୍ପର୍କ ଦୁଇ ଦେଶର ଜନସାଧାରଣଙ୍କୁ ଶତାବ୍ଦୀ ଧରି ଯୋଡ଼ି ରଖିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀକୁ ଏକ ସଶକ୍ତ ଭିତ୍ତିଭୂମି ପ୍ରଦାନ କରିବାରେ ସହାୟକ ହୋଇଛି। ସାମାଜିକ ଗଣମାଧ୍ୟମ ପୃଷ୍ଠରେ ଏହି ସୂଚନା ଦେଇ ଶ୍ରୀ ଆଲବୁସାଇଦି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ସମ୍ପର୍କରେ ସେ ତାଙ୍କ ଭାରତୀୟ ପ୍ରତିପକ୍ଷ ଡକ୍ଟର ଜୟଶଙ୍କରଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏ ଦିଗରେ ସମର୍ଥନ

କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ତା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସମାବେଶୀ ସୁଗମ ତଥା ସହଜରେ ଉପଲବ୍ଧ ହୋଇପାରୁଥିବା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ ଏହି ଡିଜିଟାଲ ସ୍ୱାସ୍ଥ୍ୟ ଇକୋସିଷ୍ଟମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ପ୍ରାୟ 94 କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ନମ୍ବର ସୃଷ୍ଟି କରାଯାଇପାରିଛି ଏବଂ 105 କୋଟି ସ୍ୱାସ୍ଥ୍ୟ ରେକର୍ଡ ସଂଯୋଗ ହୋଇଛି। ଏତଦ୍ବ୍ୟତୀତ ପ୍ରାୟ 10 ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିରେ ପଞ୍ଜୀକୃତ ହୋଇଥିବା ବେଳେ 5,30,000ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଯତ୍ନ କେନ୍ଦ୍ର ଏହି ମିଶନ ଅଧୀନରେ ଦେଶବ୍ୟାପୀ ସ୍ଥାପନ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଫିଫା ବିଶ୍ୱକପ୍ରେ ଆଜି ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ସ୍ପେନ୍ ଓ ବେଲଜିୟମ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30ରେ ଲସ୍ ଆଞ୍ଜେଲସ୍ ଷ୍ଟାଡିୟମରେ ଖେଳାଯିବ। ପୂର୍ବରୁ ଆମେରିକାର ବୋଷ୍ଟନରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ 2-0ରେ ମରକୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏଥିସହିତ ପ୍ରଥମ ଥର ପାଇଁ ଫ୍ରାନ୍ସ କ୍ରମାଗତ ଭାବେ ତୃତୀୟ ଥର ଲାଗି ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦିନ ଅନ୍ୟ 2ଟି କ୍ୱାର୍ଟର ଫାଇନାଲରେ ନରୱେ ଇଂଲଣ୍ଡକୁ ଏବଂ ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡକୁ ଭେଟିବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଜାରି ରହିଛି। ବ୍ରିଟେନ୍ର ଆର୍ଥର୍ ଫେରି ଏବଂ ଜର୍ମାନ୍ର ଆଲେକ୍ଜାଣ୍ଡର ଜଭେରେଭ୍ଙ୍କ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ପୂର୍ବବର୍ଷର ଚାମ୍ପିୟନ୍ ଇଟାଲୀର ଜାନିକ୍ ସିନର 7 ଥର ୱିମ୍ବଲଡନ୍ ଚାମ୍ପିୟନ୍ ହୋଇଥିବା ସର୍ବିଆର ନୋଭାକ୍ ଜୋକୋଭିକ୍ଙ୍କୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:40ରେ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। କ୍ରିକେଟ୍ ଭାରତ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଏକକ ଟେଷ୍ଟ ମ୍ୟାଚ୍ ଆଜି ଲର୍ଡ଼ସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ ଭାରତୀୟ ଦଳ 3 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଛି। ଲର୍ଡ଼ସ୍ରେ ପ୍ରଥମ ଥର

0: ଲେପ୍ରୋସି କଲୋନୀରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ପରିବାରଙ୍କ ଜମି ପଟ୍ଟା ନଥିବାରୁ ସେମାନେ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିଲେ। ଲେପ୍ରୋସି କଲୋନୀରେ ଆୟୋଜିତ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ,
1: ଜଙ୍ଗଲ ଜମି ପଟ୍ଟା ଆଜି 27 ଜଣଙ୍କୁ ଲେପ୍ରୋସି କଲୋନୀରେ ଦିଆଗଲା, ଯୋଉଟା କି ଦୀର୍ଘ ଦିନର ତାଙ୍କର ଅପେକ୍ଷା ଥିଲା। ସେମାନେ ପାଇବା ଯୋଗ୍ୟ ଥିଲେ କିନ୍ତୁ ପଟ୍ଟା ପାଇପାରୁନଥିଲେ, ଆଉ ପଟ୍ଟା ନ ପାଇବା କାରଣରୁ ପଟରୁ ଜାଗାରେ ଥାଇକି ମଧ୍ୟ ସେମାନେ ଘର ଖଣ୍ଡେ ପାଇପାରୁନଥିଲେ, ପ୍ରଧାନମନ୍ତ୍ରୀ ଆବାସ ବଞ୍ଚିତ ହଉଥିଲେ। ତେଣୁ ଏବେ ଆଜି ଆମେ ତାଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛୁ। 27 ଜଣ ଟୋଟାଲ ଆମେ ଜଙ୍ଗଲ ଜମି ପଟ୍ଟାକୁ ଦେଲୁ ଏବଂ 49 ଜଣଙ୍କୁ ଶିରନାମା ମଧ୍ୟ ଆଜି ଦିଆଗଲା। ଏବଂ ସେମାନେ ଯୋଉ 27 ଜଣ ଏଠି ପଟ୍ଟା ପାଇଲେ ସେମାନେ ଖୁବ୍ ଜଲ୍ଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ, ଯାହାକି ସେମାନଙ୍କ ପାଇଁ ମଧ୍ୟ ଏକ ଆନନ୍ଦର ଦିନ ନିଶ୍ଚିତ ଭାବରେ ଆଜି ରହିବ। ଘର ପାଇବେ ଏବଂ ଭଲ ସେମାନେ ରହିବା ବ୍ୟବସ୍ଥା ପାଇବେ ଏବଂ ଏଇଠି ମଧ୍ୟ ଆମେ ରାସ୍ତାଘାଟ ସହିତ ଅନ୍ୟାନ୍ୟ ତାଙ୍କର ଯୋଉ ଆବଶ୍ୟକତା ଅଛି ତାକୁ ମଧ୍ୟ କରୁଛୁ। ଏଠି ଗୋଟେ ଭଲ ଶୌଚାଳୟ ମଧ୍ୟ ଆମେ କରୁଛୁ, ଯାହା ଅଛି ତାକୁ ମଧ୍ୟ ସଫା କରିକି ଆହୁରି ରିନୋଭେସନ କରୁଛୁ। ତେଣୁ ତାଙ୍କର ଚଳଣୀ ପାଇଁ ଯାହା ଆବଶ୍ୟକତା ଅଛି ଆମ ସରକାର ତାକୁ କରିବାକୁ ଯାଉଛି।
0: ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଗତ ମାସ 29 ତାରିଖ ଠାରୁ ବନ୍ଦ କରାଯାଇଛି। ବର୍ଷା ଋତୁରେ ଶିମିଳିପାଳ ପର୍ବତମାଳାର ରାସ୍ତାଗୁଡ଼ିକ ଧୋଇ ହୋଇ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ। ବର୍ଷା ଋତୁରେ ଜାମୁପାଣି ଓ ତାଳବନ୍ଧ ଇକୋ ଟୁରିଜିମ କମ୍ପ୍ଲେକ୍ସ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି। ବିଶ୍ୱରେ କେବଳ ଶିମିଳିପାଳରେ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ଶିମିଳିପାଳରେ 32 ମହାବଳ ବାଘ ରହିଥିବା ବେଳେ 20 ଉର୍ଦ୍ଧ୍ୱ କଳା ରଙ୍ଗର ମହାବଳ ବାଘ ଅଛନ୍ତି। ମହାରାଷ୍ଟ୍ରର ତଡ଼ୱା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଅଣାଯାଇଥିବା ଜନ୍ନତ ବାଘୁଣୀ 4 ଶାବକଙ୍କୁ ଜନ୍ମ ଦେବାରୁ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବରେହିପାଣି ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ଶାଳ ଜଙ୍ଗଲ, ବରେହିପାଣି ଓ ଜୋରନ୍ଦା ଜଳପ୍ରପାତ ଏବଂ ବନ୍ୟପାଣି ଦେଶ ବିଦେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ଭୋଟର ତାଲିକା ପ୍ରକାଶ

0: ଟିକେ ବୁଝିକି ଆସିବା ସେ ଉପରେ। ମୁଁ ଆଜି ଗୋଟେ ଆଲୋଚନା ରଖିଛି, କୁକୁଡ଼ା ପାଳନ କଲେ ଆମେ କିପରି ଲାଭବାନ ହେବା, ବା କେଉଁ କିସମର କୁକୁଡ଼ା ରଖିବା, କିପରି ସେ କେତେ ଦିନରେ ଆମକୁ ଆମକୁ ବ୍ୟବସାୟ ଭିତ୍ତିକ କାମ ତାକୁ ବିକ୍ରି କରିପାରିବା, ଏସବୁ କଥା ମୁଁ ଗୋଟେ ଆଲୋଚନା ରଖିଛି କାହା ସହିତ କହିଲ। ପାତ୍ରପୁର ବ୍ଲକର ଆମର ଭେଟନାରୀ ଡକ୍ଟର ସସ୍ମିତା ପଣ୍ଡାଙ୍କ ସହିତ ମୁଁ ଗୋଟେ ଆଲୋଚନା ରଖିଛି।
1: ମ୍ୟାଡାମ କହିଛନ୍ତି କି ସବୁ କଥା?
0: ସେ ମ୍ୟାଡାମଙ୍କୁ ପଚାରି, ଆଜ୍ଞା ମ୍ୟାଡାମ ଆଉ କୁକୁଡ଼ା ପାଳନ ଯଦି କରିବା କଣ କଣ ଆବଶ୍ୟକତା ରହିଛି, ତାର ପ୍ରସ୍ତୁତି ପ୍ରଣାଳୀ ବିଷୟ ସବୁ ଟିକେ କୁହନ୍ତୁ ବୋଲି ତାଙ୍କେ କହିଛନ୍ତି। ଟିକେ ବସିକି ଶୁଣ, ମାଧିଆକୁ ଶୁଣ, ଢୁଙ୍ଗୁରଉଛି।
1: ମୁଁ ବି କାନ ଡେରିକି ବସିଛି।
0: ଶ୍ରୋତା ବନ୍ଧୁ ନମସ୍କାର, ଆମର ଆଜିର କୃଷି ସଂସାର କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ଡକ୍ଟର ସସ୍ମିତା ପଣ୍ଡା, ପଶୁ ଚିକିତ୍ସକ,

0: କରିକି ରଖିବା ପାଇଁ ଗୋଟେ ଛୋଟ ତା ପାଇଁ ଘର ଦରକାର ବି ଆଉ ସରକାରଙ୍କ ତ ବାଡି ଅମାରେ କୁକୁଡ଼ା ପାଳନକୁ ନେଇକି ବିଶେଷ ସହାୟତା ବି ପ୍ରଦାନ କରାଯାଉଛି ବାଡି ଅଗଣାରେ କୁକୁଡ଼ା ପାଳନ ବି ଲାଭଦାୟକ ହୋଇପାରିବ
1: ତାକୁ
0: ସାଧାରଣତଃ ବାଡି ଅଗଣାରେ ଯୋଉ ଦେଶୀ କୁକୁଡ଼ା ତାର ଗ୍ରୋଥ ହେବା ପାଇଁ ତାକୁ ତିନିରୁ ଚାରି ମାସ ସାଧାରଣତଃ ଲାଗିବ ଏବଂ ତାର ମାର୍କେଟରେ ତାର ରେଟ୍ ବି ବହୁତ ଅଧିକ ଯେମିତି ଛେଳି ମାଂସ ମାନେ ମଟନର ଚାହିଦା ଯେମିତି 600-700 ଟଙ୍କାରେ ଏବେ ଯାଉଛି ଆମର ଦେଶୀ କୁକୁଡ଼ାର ପ୍ରାଇସ୍ ମଧ୍ୟ ଏଭଳି ରହୁଛି 600-700
1: ଆଉ ଗୋଟେ ରହିଲା ଆପଣ କହିବା ଅନୁସାରେ ଗୋଟେ ଅଣ୍ଡା ଦିଆ କୁକୁଡ଼ା ତ ଅଣ୍ଡା ଦିଆ କୁକୁଡ଼ା କେମିତି ରଖାଯାଏ କେମିତି ସେଥିରୁ ଆମେ କେବେ ତାକୁ ପାଇପାରିବା ମାନେ ବ୍ୟବସାୟିକ ଭିତରେ କେବେ ତାକୁ ବ୍ୟବହାର କରିପାରିବା
0: ଆଜ୍ଞା ଦେଖନ୍ତୁ ଅଣ୍ଡାରି କୁକୁଡ଼ା ହେଉଛି ଆମର ଯୋଉ ଲେୟର୍ ବାର୍ଡ ଲେୟର୍ କୁକୁଡ଼ା ତାର ଅଣ୍ଡା ଦେବା ଯୋଉ ବୟସ ଆସିଲା ବେଳକୁ 17 ସପ୍ତାହ ପରେ ସେ ତାର ଅଣ୍ଡା ଦେବା ସମୟଟା ଆସିଥାଏ ଏବଂ ସେ ମ୍ୟାକ୍ସିମମ୍ ତାକୁ ଆପଣ 72 ସପ୍ତାହ ଯାଏଁ ତାକୁ ରଖିପାରିବେ 70-72 ସପ୍ତାହ ତାର ରଖିପାରିବେ ତାପରେ ଆଉ ସାଧାରଣତଃ ଆମେ ରଖିବା ପାଇଁ ରେକମେଣ୍ଡ କରୁନୁ ତାର ବଦଳି ଯାଇଥାଏ ହଁ ଆଉ 70-72 ସପ୍ତାହ ଯାଏଁ ସେ ଅଣ୍ଡା ଦେବା ଏଜ୍ରେ ରହିପାରିବ ଏବଂ ଅଣ୍ଡା ତ ଜାଣିଛନ୍ତି ସରକାରୀ ଯୋଜନା ଗୁଡିକରେ ଆମର ଅଙ୍ଗନବାଡି ଦିଆହଉଛି ଅଣ୍ଡା ସେଥିପାଇଁ ଅଣ୍ଡାର ଯଦି ଜଣେ ମାର୍କେଟିଂ ସୁବିଧାରେ କରିପାରୁଛି ତାହେଲେ ତାର ଅଣ୍ଡା ଦିଆ କୁକୁଡ଼ା ପାଳନ ତା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ
1: ଆଚ୍ଛା ସାର୍ ଆମେ ଜାଣିଲେ ଯେ 3 ପ୍ରକାର ଭାବରେ ଆମେ ଅଣ୍ଡା ମାନେ କୁକୁଡ଼ା ବ୍ୟବସାୟ କରିପାରିବା ନାହିଁ ତ ଆମେ ଯଦି ଗୋଟେ ଚାଷୀ ଚାହିଁବ ଜଣେ କିଏ ବି ଚାହିଁବ ଜଣେ ଯେ ମୁଁ କୁକୁଡ଼ା ପାଳନ କରିବି ବ୍ୟବସାୟ ଭିତରେ କରିବା ପାଇଁ ଆରମ୍ଭ କରିବି

0: ସବୁବେଳେ ଯୋଉ ଜଳବାୟୁରେ ଆମେ ରହୁଛୁ ସେ ଜାଗାରେ ଆମର ଯୋଉ ଭେଣ୍ଟିଲେସନ ଯୋଉଟା କୁହନ୍ତି ଆମର ବାୟୁ
1: ଚଳାଚଳ
0: ଠିକ ଭାବରେ ହେଇପାରିବ କେତେବେଳେ ଯଦି ଆମେ ଗୋଟେ ଫାର୍ମ କରୁଛୁ ପୂର୍ବ ପଶ୍ଚିମ ଦିଗରେ ତାର କାନ୍ଥ ରହିବ ଏବଂ ଉତ୍ତର ଦକ୍ଷିଣ ଦିଗରେ ତାର ରହିବ ଜାଲି ଏବଂ ଭୂମିଠୁ ଦେଢ ଫୁଟ ଭଳିଆ ତାର ରହିବ ଉଚ୍ଚତାଟା ଯୋଉ ଛୋଟ କାନ୍ଥ ଉତ୍ତର ଦକ୍ଷିଣ ଦିଗରେ ପୂର୍ବ ପଶ୍ଚିମଟା ପୁରା କାନ୍ଥ ରହିବ ତମର ଯୋଉ ସୂର୍ଯ୍ୟ କିରଣଟା ଡାଇରେକ୍ଟଲି ଆମର ପଡିଲାନି ପୂର୍ବ ପଶ୍ଚିମଟା ପୁରା ପ୍ରୋଟେକ୍ଟ ହେଇକି ରହିଲା ଏବଂ ବାୟୁ ଚଳାଚଳ ପାଇଁ ଉତ୍ତର
1: ଦକ୍ଷିଣରେ ହଁ ତ ମାନେ ଜନ୍ତୁ ମାନେ ଭଲରେ ରହିପାରିବେ ନିଶ୍ୱାସ ପ୍ରଶ୍ୱାସ ପାଇପାରିବେ ଆଉ ବେଶୀ ଖରା ମଧ୍ୟ ବାଜିବନି ସେମାନଙ୍କୁ
0: ଆଉ ଯୋଉ ଜାଲିଟି ଲଗେଇବେ ସେ ଜାଲିଟା ବି ଅତି ବଡ ଜାଲି ହେଇନଥିବ ଏକଦମ ଛୋଟ ହେଇଥିବ ସେଇଟା କଣ ପାଇଁ ଯୋଉ ଜନ୍ତୁ ଯେମିତି କହିଲି ମାନେ ଛୋଟ ଛୋଟ ଆମର ଚିଟି ସାପ ପଶିକି କୌଣସି ପ୍ରକାର ସେମାନଙ୍କୁ ହାମ୍ପର ନ କରନ୍ତି ସେଥିପାଇଁ ଜାଲିର ସାଇଜଟା ବି ବହୁତ ଛୋଟ ରହିବ
1: ତ ଆମେ ଜାଗା ସହିତ ତାର ମଧ୍ୟ ଧ୍ୟାନ ରଖିବାକୁ ପଡୁଛି କୋଉ ପ୍ରକାର କରିବା ଆଉ ତାର ଜାଲି ବ୍ୟବସ୍ଥା କିପରି ରହିବ କାନ୍ଥ କିପରି ରହିବ ସେସବୁ ଉପରେ ଆମେ ନଜର ରଖିବାକୁ ପଡିବ ନିଶ୍ଚୟ ତ ଆମେ ଦେଖୁଛେ ମ୍ୟାଡମ ଯେକୌଣସି ଜନ୍ତୁ ହଉ ମଣିଷ ହଉ ସମସ୍ତଙ୍କ ଶରୀର ମାନେ କିଛି ଗୋଟେ ରୋଗର ଆଶଙ୍କା ଥାଏ କି ଭୟ ଥାଏ କି ଯେକୌଣସି ଏବେ ଗାଈ ରଖିଲେ ଛେଳି ରଖିଲେ ମଣିଷ ହେଉଛି ହଉ ଆମକୁ କିଛି ଗୋଟେ ରୋଗ ସ୍ୱାସ୍ଥ୍ୟ ଉପରେ ଗୋଟେ ଆମର ଚିନ୍ତା ଥାଏ ଯେ କାଳେ କିଛି ହେଇଯିବ କି ବୋଲି ସେମିତି ଆମେ ଯଦି କୁକୁଡ଼ା ଚାଷ କରିବା କୁକୁଡ଼ା ପାଳନ କରିବା ସେମାନଙ୍କର କିଛି ରୋଗର ଆଶଙ୍କା ଅଛି କି ତାର ନିରାକରଣ କେମିତି କରିପାରିବା
0: ଆଜ୍ଞା ନିଶ୍ଚିତ ଭାବରେ ରୋଗ ତ ବିଭିନ୍ନ ପ୍ରକାର ରହିଛି କୁକୁଡ଼ା ମାନଙ୍କର ଗୋଟେ ଆମର ରାଣୀତ ରୋଗ ରହିଛି ବା ଯୋଉ ଘୁମା ରୋଗ କୁହନ୍ତି ଆଉ ଗୋଟେ ଆମର ହଉଛି ଗୋମ୍ବର ରୋଗ ବା ଆଇବି ଆଉ ଗୋଟେ ରହିଲା ଆମର ଫାଉଲ୍ ପକ୍ସ ବା ଯୋଉଟାକୁ କୁକୁଡ଼ା ବସନ୍ତ ବୋଲି କୁହାଯାଏ ଏବଂ ଆମର ତ ମାରେକ୍ ରୋଗ ଗୋଟେ ରହୁଛି ମାରେକ୍ ଟିଜି ଆଉ ଗୋଟେ ମୁଖ୍ୟ ହଉଛି ଆମର ଯୋଉ ଜାଣିଥିବେ ଫ୍ଲୁ ଆମର ଏଇ ପାଞ୍ଚଟି ମାନେ ମୁଖ୍ୟ ରୋଗ ରହୁଛି କୁକୁଡ଼ା ମାନଙ୍କୁ
1: ହେଲେ ସେମାନଙ୍କୁ କୋଉ ଅବସ୍ଥାରେ ମାନେ କୋଉ ବୟସରେ କେତେ ଦିନରେ ଏବର ଆଶଙ୍କା ରଖିପାରିବା ଆମେ
0: ଆଜ୍ଞା ଆଶଙ୍କା ମାନେ ଦେଖନ୍ତୁ ଆମର ଯଦି ମାଂସାଳ କୁକୁଡ଼ା କଣ ପାଳନ କରୁଛନ୍ତି ତାହେଲେ ସେମାନଙ୍କର ରୋଗ ରହୁଛି ମାନେ ତ ତାର ଆମେ ପ୍ରତିରୋଧକ ବ୍ୟବସ୍ଥା ବି ସରକାର ବିଭିନ୍ନ ପ୍ରକାର ଭ୍ୟାକ୍ସିନ ବା ଟୀକା ଆମର ଯୋଗାଇ ଦଉଛନ୍ତି ମାନେ ମାଂସାଳ କୁକୁଡ଼ା ଯେତେବେଳେ ଜନ୍ମ ତାର ହଉଛି ତାର ଜିରୋ ଡେରେ ମାରେକ୍ସ ରୋଗ ରହିଲି ତାର ଜିରୋ ଡେ ଆମେ ଟୀକା ଗୋଟେ ଦେଇଦଉଛୁ ତାକୁ ଆଉ ତାପରେ ସାତ ଦିନ ଦିନ ତାକୁ ଆରି ଟୀକା ଦିଆହଉଛି ଯୋଉ ରାଣୀତ ରୋଗର ଏବଂ ରାଣୀତ ରୋଗର ଗୋଟେ ବୁଷର ଟୀକା ଦିଆହଉଛି 21 ଦିନରେ ସେମିତି ଆପଣଙ୍କର ଯୋଉ ଗୋମ୍ବର ରୋଗ ରହିଲା ତାର ପ୍ରଥମ ଟୀକା ଦିଆଯିବ 14 ଦିନରେ ଏବଂ ଦ୍ୱିତୀୟ ଯୋଉ ବୁଷରଟା ଦିଆଯିବ 28 ଦିନରେ
1: ମାନେ ଜନ୍ମରୁ ହିଁ ସେମାନଙ୍କୁ ପ୍ରତିରୋଧକ ଇଞ୍ଜେକ୍ସନ
0: ଦିଆଯାଉଛି ଆଉ ମାଂସାଳ କୁକୁଡ଼ା ତ ଆମର କମ୍ ଦିନରେ ମାନେ ମାର୍କେଟିଂ କରାଯାଉଛି ଯେମିତି ମୁଁ କହୁଥିଲି 40 ଦିନରେ କରିଦେଉଛୁ ତେଣୁ 40 ଦିନ ବେଳକୁ ତାକୁ ବସନ୍ତ ବା ଯୋଉ ଫାଉଲ୍ ପକ୍ସ ର ଟୀକାକରଣ ମଧ୍ୟ କରାଯାଉଛି ଆଉ ଯଦି ଆପଣ ଅଣ୍ଡିଆ କୁକୁଡ଼ା ରଖୁଛନ୍ତି ତାହେଲେ ତ ଅଧିକା ଦିନ ପର୍ଯ୍ୟନ୍ତ ସେ ରହୁଛି ତେଣୁ 4-6 ସପ୍ତାହ ମାନେ ପରେ ପ୍ରତ୍ୟେକ ଟୀକା ଆମେ ରିପିଟେଡଲି ଦେବା ପାଇଁ ତାକୁ ଆମେ ଆଡଭାଇଜ୍ କରୁଛୁ।

0: ଆମର ଯୋଉ ପ୍ରଡକ୍ସନ ଉତ୍ପାଦନ କ୍ଷମତା ବି ସେମାନଙ୍କର କମିଦେଇ ପାରେ।
1: କମେଇ ଦେଇପାରେ।
0: ସେଥିପାଇଁ ଆଜ୍ଞା ସେଥିପାଇଁ ଫାଉଲ୍ ପକ୍ସ ର ଯୋଉ ଭ୍ୟାକ୍ସିନେସନ 40,000 କହୁଛି ସେଇଟା ନିଶ୍ଚିତ ଭାବରେ ଦବା ଦରକାର ଦେଶୀ କୁକୁଡ଼ା ମାନଙ୍କୁ।
1: ଦେଶୀ କୁକୁଡ଼ା ମାନଙ୍କୁ ବାର୍ଡ ଫ୍ଲୁ ହେବାର ଆଶଙ୍କା ଅଛି?
0: ଆଜ୍ଞା ସେମାନଙ୍କର ବି ଆଶଙ୍କା ଥାଏ। ଏଭିଆନ୍ ଇନଫ୍ଲୁଏଞ୍ଜା ଯୋଉ ଭାଇରସ ଟା ସେଇଟା ସବୁ ବର୍ଗର କୁକୁଡ଼ା ମାନଙ୍କୁ ଆଫେକ୍ଟ କରିଥାଏ।
1: ଆଚ୍ଛା ଆଚ୍ଛା
0: ଆଜ୍ଞା। ଆଉ ସେଥିପାଇଁ ସେମାନଙ୍କର ମଧ୍ୟ ଆମେ ସାମ୍ପଲ କଲେକ୍ସନ ଆମର ଯୋଉ ବ୍ଲଡ ସାମ୍ପଲ ହଉ ଆମର ଯୋଉ ସ୍ୱାବ ଗୁଡାକ ରହୁଛି ସେମାନଙ୍କର ପାଟିରୁ ନାକରୁ ମାନେ ଟ୍ରାକିଆରୁ ଆଉ କ୍ଲୋଆରୁ ସେମାନଙ୍କର ଯୋଉ ମାନେ ମଳଦ୍ୱାର ସେଠୁ ବି ଆମେ ସାମ୍ପଲ କଲେକ୍ସନ କରିକି ଆମର ଯୋଉ ଲାବୋରେଟୋରୀ ରହୁଛି ବନପୁରରେ ଯୋଉ ଡିଷ୍ଟ୍ରିକ୍ଟ ଆମର ସିଆଇଏ ରହୁଛି କ୍ଲିନିକାଲ ଇନଭେଷ୍ଟିଗେସନ ଲାବୋରେଟୋରୀ ସେଠୁ ଆମର ବି ସାମ୍ପଲ ଟେଷ୍ଟିଂ ପାଇଁ ମଧ୍ୟ ଆମେ ପଠାଉଛୁ ରେଗୁଲାରଲି।
1: ଆମେ ଯଦି ଗୋଟେ କୁକୁଡ଼ା ଚାଷ କରିବା କୁକୁଡ଼ା ପାଳନ କରିବା ତାକୁ ବ୍ୟବସାୟ ଭିତରେ ଲଗେଇବା ଦି ପଇସା ସେଥିରୁ ପାଇବା ପାଇଁ ଆମେ କରିପାରିବା ତାହେଲେ ସରକାରଙ୍କ କିଛି ସାହାଯ୍ୟ କି ଯୋଜନା କିଛି ରହିଛି?
0: ନିଶ୍ଚିତ ଭାବରେ କୁକୁଡ଼ା ପାଳନ ଦିଗରେ ତ ସରକାରଙ୍କର ବହୁତ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହଉଛି ଆମ ରାଜ୍ୟରେ। ସେଥିମଧ୍ୟରୁ ଆମର ଯୋଉ ରାଜ୍ୟ ଯୋଜନା ରହିଛି ବା ଷ୍ଟେଟ୍ ପ୍ଲାନ ସ୍କିମ୍ ଗୁଡିକ ସେଥିରେ ଆପଣ 500 କ୍ଷମତାରୁ ଆରମ୍ଭ କରିକି 3,000 କ୍ଷମତା ବିଶିଷ୍ଟ ବ୍ରଏଲର କୁକୁଡ଼ା ପାଳନ କରିପାରିବେ ଏବଂ ଅଣ୍ଡା ଦିଆ କୁକୁଡ଼ା କ୍ଷେତ୍ରରେ ଅନୁନ ମାନେ 1,000 କ୍ୟାପାସିଟିରୁ ଆରମ୍ଭ କରିକି 4,000 ପର୍ଯ୍ୟନ୍ତ 4,000 କ୍ଷମତା ପର୍ଯ୍ୟନ୍ତ ଆପଣ କରିପାରିବେ ଅଣ୍ଡା ଦିଆ କୁକୁଡ଼ା। ଯଦି ବ୍ରଏଲର କୁକୁଡ଼ା ଆପଣ ପାଳନ କରୁଛନ୍ତି ତାହେଲେ ସର୍ବାଧିକ ସରକାରୀ ସହାୟତା ଗୋଟେ ଚାଷୀକୁ ସରକାର 6,48,000 ଟଙ୍କାର ସହାୟତା ରାଶି ଯୋଗାଇ ଦେଉଛନ୍ତି ଏବଂ ଅଣ୍ଡା ଦିଆ କୁକୁଡ଼ା ପାଳନ କ୍ଷେତ୍ରରେ ସର୍ବାଧିକ 17,00,000 ପାଖାପାଖି ପର୍ଯ୍ୟନ୍ତ ସେ ପାଇପାରୁଛି ସରକାରୀ ସହାୟତା।
1: ସରକାରୀ ସହାୟତା ଅନୁସାରେ ଯଦି ଆମେ କୁକୁଡ଼ା ପାଳନ କରିବା ଆମର କଣ ଯୋଗ୍ୟତା ଥିବା ଦରକାର?
0: ଦେଖନ୍ତୁ ପ୍ରଥମେ ଯୋଉ ଜାଗାରେ ମାନେ ଯୋଉ ଚାଷୀ ଇଣ୍ଟରେଷ୍ଟେଡ ଥିବେ ଆମ କୁକୁଡ଼ା ଫାର୍ମ କରିବା ପାଇଁ ତାଙ୍କ ନାଁରେ ନିଜର ପଟ୍ଟା ଥିବା ଦରକାର ଜମି ପଟ୍ଟା ଯଦି ନିଜ ନାଁରେ ନାହିଁ ନିଜ ପରିବାରର କାହା ନାଁରେ ଅଛି ତାହେଲେ ଗୋଟେ ଆମର ସରପଞ୍ଚ ହୁଅନ୍ତୁ କିମ୍ବା ସମିତି ସଭ୍ୟ ହୁଅନ୍ତୁ କାହା ଠାରୁ ଗୋଟେ ଏନ୍ଓସି ଭଳିଆ ଗୋଟେ ଲେଖା ଯଦି ଆଣିକି ଦବା ଦରକାର ବା ଯଦି ଅନ୍ୟ କାହା ନାଁରେ ଅଛି ଫ୍ୟାମିଲି ପରିବାରକୁ ଛାଡିଲେ ଅନ୍ୟ କାହା ନାଁରେ ଅଛି ତାହେଲେ ଲିଜ୍ ଆଗ୍ରିମେଣ୍ଟ ମଧ୍ୟ କରେଇପାରିବେ। ସେ ଦ୍ୱିତୀୟ ଜିନିଷ ହଉଛି ଆଧାର କାର୍ଡ ଆଉ ତାଙ୍କର ବ୍ୟାଙ୍କ ପାସବୁକ୍ ଆଉ ତାଙ୍କର ପାସପୋର୍ଟ ସାଇଜ୍ ଫଟୋ ଏତିକି ଜିନିଷ ଦରକାର ହଉଛି। ତାପରେ ଆମର ଯୋଉ ଗୋଷ୍ଠ ପୋର୍ଟାଲ ରହିଛି ସେଥିରେ ଜଣେ ଚାଷୀ ଚାହିଁଲେ ଆବେଦନ କରିପାରିବେ।
1: ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଛନ୍ତି ଯେ ଆମେ କିପରି କୁକୁଡ଼ା ପାଳନ କରିବା ବ୍ୟବସାୟିକ ଭିତରେ କୁକୁଡ଼ା ପାଳନ କରିକି କେମିତି 2 ପଇସା ଆମଦାନୀ କରିପାରିବା ତାର ମାର୍କେଟିଂ କେମିତି କୁକୁଡ଼ା କେମିତି ମାର୍କେଟିଂ କେମିତି ସ୍ୱାସ୍ଥ୍ୟର ସୁରକ୍ଷା ରଖିବା କେମିତି ତାକୁ ସୁରକ୍ଷିତ ରଖିପାରିବା ଘର କରି ସବୁ ପ୍ରକାର କଥା ଆପଣ ଆଲୋଚନାରେ ବହୁତ ସୁନ୍ଦର ଭାବେ ଉପସ୍ଥାପିତ କରିଥିଲେ। ତ ଆଜିର ଆଲୋଚନା ତ ସମୟ ହେଇଯାଇଛି ଆଲୋଚନାକୁ ଏଠି ରଖିବା। ଆମ କୃଷି ସଂସ୍ଥାର କାର୍ଯ୍ୟକ୍ରମ ତରଫରୁ ଆକାଶ ବ୍ରହ୍ମପୁର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହିଲି ମ୍ୟାଡମ ନମସ୍କାର। ଶୁଣିଲ ମଜବୁତ ସେଇଟା ପ୍ରତିଦିନ ଖାଦ୍ୟରେ ପରିଣତ ହେଇଗଲାଣି। ଅଣ୍ଡା ତ ଦେଖୁଛୁ ଆମ ଦେହକୁ ବହୁତ ହିତକର ଅଣ୍ଡା ଅଣ୍ଡା ପ୍ରତିଦିନ ଖାଇଲେ ମୋତେ ଦେହକୁ ଭଲ ଆଉ ଏମିତି ବୋଲିଲା ଭଲ କଥା ଟିକେ ଶୁଣିଲ କି ନାହିଁ ଆଜି ବୁଝିଲୁ କି ନାଇଲୁ ଆଜି କାକୁଡ କୁକୁଡ଼ା ପାଳନ ବୁଝିଲୁ ସମସ୍ତେ ସଞ୍ଜଳ ହାଲିଆ ହେଇଯାଉଛନ୍ତି କଣ କରିବା କାମ କରି ଯେ ଶୁଣ ସମସ୍ତେ ମନ ଦେଇ

0: ନା ଆଉ ଭୋଜନ ଭଲିଲା? ମୁଣ୍ଡ ହଲଉଛି ବାସନ୍ତି ଆଉ ଆଉ ଭଲ ଲାଗିଲା କି ଭୋଜନରେ? ଦ୍ୱିତୀୟ ପର୍ଯ୍ୟାୟକୁ ଯିବା, ବହୁତ କଥା ହେଇଗଲାଣି, ଦ୍ୱିତୀୟ ପର୍ଯ୍ୟାୟ ପଳେଇବା। ଦ୍ୱିତୀୟ ପର୍ଯ୍ୟାୟରେ ଆମର କଙ୍କରଡା ଗାଁର, ଆମର ଯୋଉ କାଠୁ ପାଖରେ କଙ୍କରଡା ନାହିଁ, ହେଞ୍ଜଳି କାଠୁ ପାଖରେ କଙ୍କରଡାର ଗୋବିନ୍ଦ ବେହେରାଙ୍କ ସହିତ କଥା ହେଇଛି। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ହେଲେ ମଧ୍ୟ ଚାଷବାସ କରୁଛନ୍ତି, ତ ତାଙ୍କ ସହିତ ଟିକେ ଆଲୋଚନା କରିବା, ଶୁଣିବା।
1: ଗୋବିନ୍ଦ ବାବୁ ନମସ୍କାର।
2: ନମସ୍କାର।
1: ଆଉ ଆପଣଙ୍କ ଏଇ ଗାଁର ନାଁ କ'ଣ, କେମିତି ଚାଷବାସ ଚାଲିଛି?
2: ଏଇ ଗାଁର ନାମ ଆଜ୍ଞା
1: ପଞ୍ଚୁଡ଼ୁ। ପଞ୍ଚୁଡ଼ୁ, ହଁ, ବ୍ଲକ ହେଞ୍ଜିଳି।
2: ବ୍ଲକ ହେଞ୍ଜିଳି,
1: ହଁ। ଆପଣ କ'ଣ ଚାଷବାସ କରନ୍ତି?
2: ଜମି ଚାଷ କରୁଛି ଆଉ।
1: ବହୁ ବର୍ଷର ଚାଷ କରୁଛନ୍ତି? ଏବେ କ'ଣ କ'ଣ ଚାଷ ଚାଲିଛି ବର୍ତ୍ତମାନ?
2: ଧାନ କଟା ହେଇଥିଲା, ମୁଁ କହିଥିଲା ମୁଗ ପରେ ଆଉ କେଉଁ ପରିବ ଧାନ ଲଗାବ ଆଉ ମୁଗ ଧାନ
1: ମୁଗ ଧାନ ଆଉ କିଛି ପନିପରିବା ଚାଷ କରନ୍ତିନି
2: ଆଉ? ନାହିଁ ଆଜ୍ଞା, ପାଣି ଅସୁବିଧା ନାହିଁ।
1: ହଁ, ହେଲେ ଏବେ କେତେ କେତେ ଜମିରେ ମୁଗ ଲଗେଇଲେ?
2: ଏବେ ତିନି ଭରଣ,
1: ତିନି ଭରଣ ଜମିରେ ଆଦାୟ ହେଇଗଲା କି ମୁଗ?
2: ହଁ ଆଦାୟ ହେଇଗଲା।
1: ହେଲେ ଏବେ ମାନେ ତଳି ପକେଇବା ପାଇଁ, ଧାନ ତଳି ଆପଣ କେତିକି ଜମିରେ ପକେଇବା ପାଇଁ
2: ଚାହିଁବେ?
1: ଏବେ ଆରମ୍ଭ କରିବେ ତଳି ପକାଇବା ପାଇଁ, ଆମର ବର୍ଷା ଯୋଉ ଆସିନି, ଆଉ ମୌସୁମୀ ଆସିନି, ତ ଟିକେ ଡେରିରେ ବୋଧେ ତଳି ପକା ହବ।
2: ଖତ ବି ପଡ଼ିଯାଇଛି
1: କଣ ଖତ ପକେଇଲେ? ଜୈବିକ ସାର କିଛି ନା?
2: ଗାଈ
1: କେତେ ବର୍ଷ ଲାଗିଲେଣି? ଗୋଟେ ଗାଈ ଅଛି, କେତେ ବର୍ଷ ହେଲା ଅଛି?
2: ଗାଈ ବହୁତ ଦିନ ହେଲା। ମୁଁ ଗାଈ ରଖିଲି, ମୁଁ ଭଲ ମନ୍ଦ ତାର ଦେଖାଶୁଣା କରି ଗାଈକି ସବୁ ଯାବତ ଜିନିଷ ଦରକାର ଯୋଗାଉଛି, ଖତ ଟିକେ ହଉଛି, ଖତ ଟିକେ ଟିଚରରେ
1: ପଡ଼ୁଛି। ଆପଣ କଣ ଚାକିରି କରିଥିଲେ?
2: ଟିଚର
1: ଥିଲା।

0: ଆରମ୍ଭ କରିଦେବି
1: ଦୂରେ ନାହିଁ ତଳି ପଡ଼ିବ
0: ତଳି ପଡ଼ିବ ଆଚ୍ଛା ହଁ ତଳି ପଡ଼ିବ
1: ତଳି ପଡ଼ିବ
0: ହଁ ତଳି ରସ୍ତା ହେଲେ ତଳି ପଡ଼ିବ ତାପରେ ଆଉ କଣ ତଳି ପଡ଼ିଲା ପରେ ମାନେ ଗଛ ବାହାରି ପଡ଼ିବ ତାପରେ ଆପଣ କୋଉ ପ୍ରଣାଳୀରେ ରହୁଛନ୍ତି ଆଜିକାଲି ମାନେ ସବୁ ବିଭିନ୍ନ ପ୍ରକାର ବ୍ୟବସାୟ ପଇସା ମିଳିଯାଉଛି ଲୋକଙ୍କୁ ତ ଆଉ ଏତେ ମୂଲ୍ୟ ମିଳିବାଟା କଷ୍ଟକର
1: ହେଇଯାଉଛି
0: ଆପଣ କିଛି ପିଡ଼ିଆ ପାଣି ମାନେ ୟୁଜ୍ କରୁଛନ୍ତି ବ୍ୟବହାର କରୁଛନ୍ତି ଧାନ ପାଇଁ ବି ଗାଁରେ ଲୋକେ କରନ୍ତି ନା ତ ଆପଣ ଏବେ ବର୍ତ୍ତମାନ ଖାଲି ଧାନ ଚାଷ ବର୍ଷା ଅପେକ୍ଷା କରୁଛନ୍ତି ହେଲେ ଧାନ ଲଗେଇବେ ସେଥିରେ ସମୟ ଆପଣଙ୍କ ଯିବ ଧାନର ପ୍ରସ୍ତୁତି କିପରି କରିବେ ଫଳ କିପରି ପକେଇବେ ପୁଣି ଆଗରେ ରହିବେ ଏସବୁ କାମ ଆରମ୍ଭ ହେଇଯିବ ତ ନିଶ୍ଚୟ ବହୁତ ଭଲ ଆମେ ଆଜି ଆଲୋଚନା କରି ବହୁତ ଭଲ ଲାଗିଲା ଆମର କାର୍ଯ୍ୟକ୍ରମ ଆପଣ ସମୟ ଦେଲେ ଆଉ ଆକାଶବାଣୀ ବ୍ରହ୍ମପୁର ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା ନମସ୍କାର
2: ଶିକ୍ଷିତ ଲୋକ ଅନୁଭବ ଚାଷୀ ଦୁଇଟା ଯାକ ଭଲ ଲାଗିଲା ଯେ ଦେଖ ଦିଟା ଯାକ ତିନି ଜଣ ଯାକ ଧୂମ୍ କେଜାଣି ଚାଲ ଉଠ ସେମାନଙ୍କୁ ଚାଲ ଯିବା ଚାଲ।